ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ ଶ୍ରାବଣ ମାସ 11 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 2 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 MHz। ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58।

ଅଜ୍ଞାନ ଜ୍ଞାନ ଏବଂ ବିଜ୍ଞାନ କଥା ତ ସମସ୍ତେ ଜାଣନ୍ତି, ମାତ୍ର ଏହା ସହିତ ଆହୁରି ଏକ ଜ୍ଞାନ ରହିଛି ଯାହା ଅନେକଙ୍କ ଅଜ୍ଞାତରେ ରହିଛି। ଏହାକୁ ବୌଦ୍ଧିକ ଜ୍ଞାନ କହନ୍ତି।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ହିନ୍ଦୀ ସମାଚାର ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ନିବେଦନ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ପ୍ରଥମ ଶିଳ୍ପୀ ପ୍ରସନ୍ନ କୁମାର ମିଶ୍ର, କଣ୍ଠରେ ନିଜ ରଚନା।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥର ନିଜ ରଚନାରୁ ଶିଳ୍ପୀ ଅରବିନ୍ଦ ମୁଦୁଲି।

ବନ୍ଦନାର ଶେଷ ଭକ୍ତିଗୀତଟି ଯୁଗଳକଣ୍ଠରେ ଶିଳ୍ପୀ ସୁଭାଶିଷ ଏବଂ ନମିତା ଅଗ୍ରୱାଲ, ରଚନା ଅଲେଖ ବିଶ୍ୱାଳ।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ।

ମନୁଷ୍ୟ ଜନ୍ମକୁ ଆମର ଶାସ୍ତ୍ରକାରଗଣ ଓ ସାଧୁସନ୍ଥମାନେ ଦୁର୍ଲଭ ବୋଲି କହୁଛନ୍ତି। କାରଣ କେବଳ ମନୁଷ୍ୟ ଜନ୍ମରେ ହିଁ ଆତ୍ମଜ୍ଞାନ ବା ଭଗବାନ ଲାଭ ହୋଇପାରେ। ଏପରିକି ଦେବତାମାନେ ମଧ୍ୟ ଯଦି ଆତ୍ମଜ୍ଞାନ ଲାଭ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ମନୁଷ୍ୟ ଦେହ ନେଇ ସାଧନା କରିବାକୁ ପଡ଼େ। ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ମତରେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ଭଗବାନ ଲାଭ। ମନୁଷ୍ୟ ଜନ୍ମ ପାଇ ସୁଦ୍ଧା କେହି ଯଦି ଭଗବାନଙ୍କୁ ଜାଣିବାକୁ ଚେଷ୍ଟା ନ କରେ ତେବେ ତାର ଜନ୍ମ ବୃଥା। ଧର୍ମର ମୂଳ କଥା ଭଗବାନଙ୍କର ଦର୍ଶନ ପାଇବା। ପଶୁ ଓ ମଣିଷଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଏହି ଧର୍ମରେ। ଆହାର, ନିଦ୍ରା, ଭୟ ଓ ମୈଥୁନ ଏଥିରେ ମଣିଷ ଓ ପଶୁ ସମାନ। ଆଉ ଯଦି ମନୁଷ୍ୟ ଧର୍ମବିହୀନ ହୁଏ ତେବେ ସେ ପଶୁ ସ୍ତରରେ ହିଁ ରହିଯାଏ। ଆକାରରେ ମଣିଷ କିନ୍ତୁ ସ୍ୱଭାବରେ ପଶୁ। କିନ୍ତୁ ପ୍ରଶ୍ନ ଉଠେ, ଭଗବାନଙ୍କୁ କ'ଣ ମଣିଷ ଦେଖିପାରେ? ଶ୍ରୀରାମକୃଷ୍ଣ କହୁଛନ୍ତି, ଭଗବାନଙ୍କୁ ଦେଖାଯାଏ, ତାଙ୍କ ସହିତ କଥାବାର୍ତ୍ତା ହୋଇପାରେ, ତାଙ୍କ ସହିତ ଆନନ୍ଦ କରାଯାଇପାରେ। ସେ କେବଳ ଏକଥା କହିନାହାନ୍ତି, ତାଙ୍କ ପାଖକୁ ଯେଉଁମାନେ ଆନ୍ତରିକ ଜିଜ୍ଞାସା ନେଇ ଆସିଛନ୍ତି ସେମାନଙ୍କୁ ଭଗବତ ଦର୍ଶନ କରାଇ ଦେଇଛନ୍ତି। ତେବେ ପ୍ରଶ୍ନ ଉଠେ, ସାଧାରଣ ମଣିଷ କାହିଁକି ଭଗବାନଙ୍କୁ ଦେଖିପାରେ ନାହିଁ? ଶ୍ରୀରାମକୃଷ୍ଣ କହୁଛନ୍ତି, ମଣିଷ ବିଷୟ ଭୋଗ ସୁଖ ନେଇ ମାତି ରହେ, ଭଗବାନଙ୍କୁ ଲୋଡ଼େ ନାହିଁ, ସେଥିପାଇଁ ତାଙ୍କର ଦେଖା ପାଏ ନାହିଁ। ଛୋଟ ପିଲା ଯେତେବେଳେ ଖେଳନା ନେଇ ଖେଳୁଥାଏ ସେତେବେଳେ ମାଆକୁ ଖୋଜେ ନାହିଁ, ସେଥିପାଇଁ ମାଆ ମଧ୍ୟ ସେତେବେଳେ ତା ପାଖକୁ ଆସେ ନାହିଁ। ପିଲା ଯେତେବେଳେ ଖେଳନା ଫିଙ୍ଗି ଦେଇ ମାଆକୁ ଡାକେ, ମାଆ ମାଆ ବୋଲି ଡାକି କାନ୍ଦେ, ସେତେବେଳେ ମାଆ ଦୌଡ଼ି ଆସେ। ସେହିପରି ମଣିଷ ଯେତେବେଳେ ବିଷୟ ଭୋଗରୁ ବାହାରି ଆସି ଭଗବାନଙ୍କୁ ବ୍ୟାକୁଳ ହୋଇ ଡାକେ ସେତେବେଳେ ଭଗବାନ ତାକୁ ଦେଖା ଦିଅନ୍ତି। ଶ୍ରୀରାମକୃଷ୍ଣଙ୍କୁ ଜଣେ ପଚାରିଲେ, ଆମର ଶାସ୍ତ୍ର ତ କହୁଛନ୍ତି ଯେ ଭଗବାନ ଅବାଙ୍ଗ ମନସ ଗୋଚରମ, ବାକ୍ୟ ମନର ଅତୀତ, ଆପଣ କିପରି କହୁଛନ୍ତି ଯେ ତାଙ୍କୁ ଜାଣିହେବ? ଶ୍ରୀରାମକୃଷ୍ଣ କହିଲେ, ସେ ଅଶୁଦ୍ଧ ମନର ଅଗୋଚର, କିନ୍ତୁ ଶୁଦ୍ଧ ମନ ଶୁଦ୍ଧ ବୁଦ୍ଧିର ଗୋଚର। କାମକାଞ୍ଚନରେ ଦିନରାତି ଘାଣ୍ଟି ହେଲେ ମନ ମଳିନ ହୋଇଯାଏ। କାମକାଞ୍ଚନ ତ୍ୟାଗ କରି ଡାକିଲେ ଭଗବାନ ଶୁଣିବେ, ନିଶ୍ଚୟ ଦେଖାଦେବେ। ଶ୍ରୀରାମକୃଷ୍ଣଙ୍କୁ ସେତେବେଳେ ଭକ୍ତ ଜଣକ ପଚାରିଲେ, ଆଜ୍ଞା, ଆମେ ତ ଘର ଦୁଆର କରି କାମକାଞ୍ଚନ ନେଇ ରହିଛୁ, ଆମେ କିପରି ସେସବୁ ତ୍ୟାଗ କରିବୁ? ଶ୍ରୀରାମକୃଷ୍ଣ ତାଙ୍କୁ କହିଲେ, ତୁମେମାନେ ମନରେ ତ୍ୟାଗ କରିବ, ଆସକ୍ତି ତ୍ୟାଗ କରିବ, ଗୋଟିଏ ହାତରେ ଭଗବାନଙ୍କୁ ଧରି ଆର ହାତରେ ସଂସାର କରିବ, ସବୁ କାମ କରିବ, କିନ୍ତୁ ଭଗବାନଙ୍କ ଠାରେ ମନ ରଖିଥିବ। ଗାଁରେ ଦେଖିନ, ମା କିପରି ଢିଙ୍କିଶାଳରେ ବସି ଢିଙ୍କି ଗାତରୁ ଚୂଡ଼ା ବାହାର କରୁଥାଏ, ଛୁଆକୁ କ୍ଷୀର ଖୁଆଉଥାଏ, ଏଣେ ଗରାଖ ସାଙ୍ଗରେ ପଇସା ହିସାବ କରୁଥାଏ। ତାର ଷୋଳ ଅଣା ମନ ଢିଙ୍କି ପାହାଡ଼ ଉପରେ ଥାଏ, କାଳେ ହାତରେ ପଡ଼ିଯିବ। ସଂସାରରେ ରହ, କିନ୍ତୁ ବଡ଼ ଲୋକ ଘରର ଚାକରାଣୀ ଭଳି ରହ। ଚାକରାଣୀ ବାବୁଙ୍କ ଘରର ସବୁ କାମ କରୁଥାଏ, କିନ୍ତୁ ନିଜ ଘରେ ତାର ମନଟି ପଡ଼ି ରହିଥାଏ। ବାବୁଙ୍କ ପିଲାମାନଙ୍କୁ ନିଜ ପିଲା ପରି ମଣିଷ କରେ, କହେ ମୋର ହରି, ମୋର ରାମ, କିନ୍ତୁ ମନରେ ଠିକ୍ ଜାଣିଥାଏ ଯେ ଏମାନେ ମୋର କେହି ନୁହନ୍ତି। ଖୁଣ୍ଟିକୁ ଧରି ଘୁରିଲେ ପଡ଼ିଯିବାର ଭୟ ନଥାଏ, ସେହିପରି ଭଗବାନଙ୍କୁ ଧରି ରହିଲେ ସଂସାର ପଙ୍କରେ ଆଉ ତଳେଇ ଯିବାର ଭୟ ରହେ ନାହିଁ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 114ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

କୃତୁଙ୍କ ଯଜ୍ଞ ଅଶ୍ୱକୁ ଇନ୍ଦ୍ର ହରଣ କରିନେବାରୁ ତାଙ୍କ ପୁତ୍ର ଇନ୍ଦ୍ରଙ୍କୁ ଧରିବା ପାଇଁ ଗଲେ। ସେ ଅଶ୍ୱକୁ ଉଦ୍ଧାର କରି ଆଣିବାରୁ ଋଷିମାନେ ତାର ନାମକରଣ କଲେ ବିଜିତାଶ୍ୱ। ପୁଣି ଇନ୍ଦ୍ର ରାତ୍ରି ସମୟରେ ଅଶ୍ୱକୁ ଚୋରି କରି ନେଇଗଲେ। ପୁନର୍ବାର ବିଜିତାଶ୍ୱ ଅଶ୍ୱକୁ ଉଦ୍ଧାର କରିବାକୁ ଗଲେ। ସେ ଅଶ୍ୱକୁ ଉଦ୍ଧାର ମଧ୍ୟ କଲେ। ପୃଥୁ କ୍ରୋଧ ପ୍ରକାଶ କରି ଇନ୍ଦ୍ରଙ୍କୁ ନିହତ କରିବା ପାଇଁ କୋଦଣ୍ଡ ଧରନ୍ତେ ଋଷିମାନେ ତାଙ୍କୁ ସେଥିରୁ ନିବୃତ୍ତ କଲେ। ବ୍ରହ୍ମାଙ୍କ କଥା ଅନୁସାରେ ପୃଥୁ ଇନ୍ଦ୍ରଙ୍କୁ କ୍ଷମା କଲେ। ନାରାୟଣ ମଧ୍ୟ ପୃଥୁଙ୍କୁ ଉପଦେଶ ଦେଲେ। ଇନ୍ଦ୍ର ପୃଥୁଙ୍କୁ କ୍ଷମା ମାଗିଲେ।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 114ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଶରତ ନାୟକ, ମନ୍ମତ ମିଶ୍ର, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦ ରାଉତରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ

0: ଚରିତ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଣଧାନ ଫସଲରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ ଓ ନାଳିର ମୁହଁକୁ ଖୋଲା ରଖନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ଓ ପୋକ ସର୍ବେକ୍ଷଣ କରନ୍ତୁ। ସାର, କୀଟନାଶକ ଓ ଘାସମରା ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଢ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଏକ ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କଜେବ୍ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷାରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ରୁଆ ବୁଣାଧାନ 15-20 ଦିନର ହୋଇଯାଇଥିଲେ 3-4 ପତ୍ର ଥିବା ଅବସ୍ଥାରେ ରାସାୟନିକ ଉପାୟରେ ଘାସ ଦମନ ପାଇଁ ଏକର ପ୍ରତି 80 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଏକର ପ୍ରତି 250 ମିଲିଲିଟର ଫେନୋସ୍କା ପ୍ରୋପୋପି ଇଥାଇଲ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଘାସମରା ଔଷଧ ସିଞ୍ଚନ କରିବା ପୂର୍ବରୁ ଜମିର ପାଣି କାଟି ଦିଅନ୍ତୁ ଏବଂ 2-3 ଦିନ ପରେ ଜଳସେଚନ କରନ୍ତୁ। ବର୍ଷା ପାଗରେ ହରଡ଼ ଫସଲରେ ନାଲି ସମ୍ବଳ ପୋକ ଦେଖାଦେବାର ସମ୍ଭାବନା ରହିଛି। ଏହି ପୋକର ଦମନ ପାଇଁ ଏକର ପ୍ରତି 10 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ସକାଳ ବେଳା ପ୍ରୟୋଗ କରନ୍ତୁ। ଜମିରେ ଅଧିକ ପାଣି ରହିଥିଲେ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ଜୈବିକ ଉପାୟରେ ମକା ଫସଲରେ ଫଲ୍ ଆର୍ମିୱାର୍ମ କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବିଭେରିଆ ବାସିଆନା ନାମକ ଜୈବିକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 10-12 ବାଉଁଶ କଣି ବା ଶୁଖିଲା ଡାଳ ପୋତିଲେ ତା ଉପରେ ଶିକାରୀ ପକ୍ଷୀଗୁଡ଼ିକ ବସି ଶୁକ ଏବଂ ଅଣ୍ଡାଗୁଡ଼ିକୁ ଖାଇଯାଆନ୍ତି। ଚଅଁର ଆସିବା ପୂର୍ବରୁ ଏହି ବାଉଁଶ କଣିଗୁଡ଼ିକୁ କାଢ଼ି ଦିଅନ୍ତୁ। ମକା ଗଛର ପତ୍ର ସନ୍ଧିରେ ବାଲି, ମାଟି ଏବଂ ପାଉଁଶର ମିଶ୍ରଣକୁ ବିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ପତ୍ରଗୁଡ଼ିକ ପୋକମାନଙ୍କର ଖାଇବା ପାଇଁ ଅରୁଚିକର ହୋଇଥାଏ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଗଛରେ ଫୁଲ ଆସିବା ପୂର୍ବରୁ କୋଡ଼ାଖୋସା ସାରିଦିଅନ୍ତୁ, ନଚେତ୍ ଓହଳ ନଷ୍ଟ ହୋଇ ଅମଳ କମିଯାଇଥାଏ। ପତ୍ର ସୁଡ଼ଙ୍ଗୀ ପୋକ, ଯୌ ପୋକ, ପତ୍ର ଅଙ୍କୁଣୀଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ର ଅଙ୍କୁଣୀ ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ଅଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଆକାଶବାଣୀ କଟକ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି

ଦିନ 12ଟାରେ ଝୁମର ଗୀତ, ଭକ୍ତି ଗୀତ ସନ୍ଧ୍ୟା 6ଟାରେ। 6:15ରେ ଶୁଣିବେ ସୁଗମ ସଙ୍ଗୀତ। ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ସନ୍ଧ୍ୟା 6:30ରେ। ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ ସାନ୍ତାଳୀ ଗୀତ ରାତି 7ଟାରେ। ରାତି 7:30ରେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଏଥିରେ ଆଜି ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 8ଟାରେ। ରାତି 8:30ରେ ଶୁଣିବେ ଆଲୋଚନା, ଅସ୍ପୃଶ୍ୟତା ଏକ ସାମାଜିକ ବ୍ୟାଧି, ଆଲୋଚକ ଶଶିଧର ବିଶ୍ୱାଳ। ଗୀତ ଅତୀତ ରାତି 8:40ରେ। ରାତି 10ଟାରେ ଆଜି ଶୁଣିବେ ମୋ ମୟୂରଭଞ୍ଜ, ଏକକ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30ରେ। ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ତ ଜାଣିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: नमस्कार। आकाशवाणी कटक आंचलिक संवाद पढ़ुछंती सरिता साहू। प्रधानमंत्री नरेन्द्र मोदी आज आभासी माध्यम विकसित भारत पर निशामुक्त युव अभियान शुभारंभ करेंगे। युवपीढ़ी को निशार कुप्रभाव संपर्क में सचेतन कराइबा देशव्यापी 100 सप्ताह व्यापी ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ 10,000 ଉର୍ଦ୍ଧ୍ୱ ସ୍ଥାନରେ ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ

0: କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 6 ବିଭାଗର 11 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି, କ୍ୟାବିନେଟ୍ରେ ଜନଜାତି ଜୀବିକା ମିଶନ 2.0 ପାଇଁ 2,995 କୋଟି ଟଙ୍କା ମଞ୍ଜୁରୀ କରାଯାଇଛି। ସେହିଭଳି କୃଷି ଯନ୍ତ୍ରପାତି ଯୋଜନା ଅବଧିକୁ ଆହୁରି 5 ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି।
1: ମେସିନ୍ ଆଉ କିଣିପାରିବେ, ଇମ୍ପ୍ଲିମେଣ୍ଟ ଆଉ ଡିଜେଲ ପମ୍ପ ସେଟ୍ ଇତ୍ୟାଦି। ଏହି ସ୍କିମ୍ ପାଇଁ 2,200 ଟଙ୍କାର ଆମେ ପ୍ରୋଭିଜନ ରଖିଛୁ। ଏଥିରେ 380,000 ବେନିଫିସିଆରିସ୍ ଏଥିରେ ଲାଭାନ୍ୱିତ ହେବେ। ଆଜି ଚାଷୀମାନଙ୍କ ପାଇଁ 4 ବହୁତ ବଡ଼ ବଡ଼ ପ୍ରୋଜେକ୍ଟ ମଧ୍ୟ ଆପ୍ରୁଭ୍ ହେଇଛି। ପ୍ରେଗନେଣ୍ଟ ଓ ଲାକ୍ଟେଟିଂ ମଦର୍ସ ପାଇଁ କ୍ରେଶର ସ୍କିମ୍ ଅଛି।
0: ବୈଠକରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ୍ ଓ ବିତରଣ ପ୍ରଣାଳୀ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ସେହିଭଳି ପିଭିଟିବି ବର୍ଗଙ୍କ ଅଞ୍ଚଳରେ ମା'ମାନଙ୍କ ସ୍ୱାସ୍ଥ୍ୟ ପୋଷଣ କାର୍ଯ୍ୟକ୍ରମ ଓ ଶିଶୁ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ବ୍ୟବସାୟ ପ୍ରକ୍ରିୟାକୁ ଅଧିକ ସହଜ କରିବା ପାଇଁ ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ 2017 ଆବଶ୍ୟକ ସଂଶୋଧନ ଆଣିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ଗଠନ ଲାଗି 1982 ସଂଶୋଧନ ବିଲ୍ ଏବଂ ଓଡ଼ିଶା ରାଜ୍ୟ ବିଧି ସେବା କ୍ୟାଡର ନିୟମାବଳୀ 2026 ମଧ୍ୟ ଅନୁମୋଦନ ମିଳିଛି। ରାଜ୍ୟର ସହରାଞ୍ଚଳରେ ରହୁଥିବା ଯୋଗ୍ୟ ପରିବାରକୁ 2029 ସୁଦ୍ଧା ସାର୍ବଜନୀନ ବାସଗୃହ ଯୋଗାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ବନ୍ଧୁ ଯୋଜନାକୁ ମଞ୍ଜୁରୀ ମିଳିଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା 800,000 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି। ଇତିମଧ୍ୟରେ 2,69,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବନ୍ୟାପାଣି କମିବାର 3 ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରିସ୍ଥିତିର ସୁପରିଚାଳନା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା 24 ମଧ୍ୟରେ ବିଜୁଳି ଖଡ଼ଖଡ଼ି ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚନ ଆୟୋଗ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଅଗଷ୍ଟ 19 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଅନ୍ତର୍ଭୁକ୍ତିମୂଳକ କରିବା ଉଦ୍ଦେଶ୍ୟରେ ସମୟସୀମାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ପୁଲିସ୍ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ 17,590 ଜଣ ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମହିଳା ଓ ଶିଶୁ ଅପରାଧ ଶାଖାର ତଦନ୍ତ, ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଇନୋଭେସନ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ବୃଦ୍ଧି ପାଇଛି। ସେଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର 10 ଦିନରେ ଗତକାଲି ଭାରତ 16 ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ 4 ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7 ସ୍ୱର୍ଣ୍ଣ ଏବଂ 3 ରୌପ୍ୟ ପଦକ ହାସଲ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ପିଲାମାନଙ୍କ ଭିତରେ ବର୍ଷାଦିନିଆ ରୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଗଦାଧର ଷଡ଼ଙ୍ଗୀ।
3: ଝାଡ଼ାବାନ୍ତି ରୋଗ ବର୍ଷା ଦିନର ଏକ ପ୍ରମୁଖ ରୋଗ। ଶିଶୁ ଏବଂ ଛୁଆମାନେ ବିଶେଷ ଭାବରେ ଏଥିରେ କ୍ଷତିଗ୍ରସ୍ତ ହୋଇଥାନ୍ତି।

0: ରୋଗରେ ପ୍ରଥମେ ଗୋଟିଏ ଦିନ ବାନ୍ତି ହୁଏ ଏବଂ ତା ପରଦିନ ଠାରୁ ତରଳ ଝାଡ଼ା ଆରମ୍ଭ ହୋଇଯାଏ। ପ୍ରଥମେ ବାନ୍ତି ଯୋଗୁଁ ଖାଦ୍ୟ ଏବଂ ପାନୀୟ ଶରୀର ମଧ୍ୟକୁ କମ୍ ପ୍ରବେଶ କରିଥାଏ। ତା ଛଡ଼ା ବାପମା ମାନେ ଛୁଆକୁ ବାନ୍ତି ଭୟରେ ଖାଇବାକୁ ଦେଇନଥାନ୍ତି। ଝାଡ଼ା ବାନ୍ତିରେ ଅସୁବିଧାର ପ୍ରମୁଖ କାରଣ ହେଲା ଦେହରୁ ଜଳୀୟ ଅଂଶ ଶୁଖିଯିବା। ସାଧାରଣ ଭାବେ ଝାଡ଼ା ଭଲ ହେବାକୁ 2-3 ଦିନ ଲାଗିଥାଏ। ଜଳୀୟ ଅଂଶର ନିର୍ଗମନକୁ ପୂରଣ କରିବାର ସହଜ ଉପାୟ ଆମ ପାଖରେ ଅଛି। ଏ ସମୟରେ ଛୁଆକୁ ଖାଇବା ବନ୍ଦ କରିବା ଅନୁଚିତ। ମା ଠାରୁ ଖାଉଥିଲେ ତାହା କଣ୍ଟିନ୍ୟୁ କରନ୍ତୁ। 5 ଗ୍ଲାସ୍ ପାଣିରେ ମୁଠାଏ ଚିନି ଏବଂ 3 ଆଙ୍ଗୁଠିରେ ଧରିଲା ଭଳି କିଛି ଲୁଣ ମିଶାଇ ବାରମ୍ବାର ଛୁଆକୁ ପିଇବାକୁ ଦିଅନ୍ତୁ। ଲୁଣ ମିଶା ଦହି ପାଣି, ଲେମ୍ବୁ ସର୍ବତ, ପଇଡ଼ ପାଣି ଏବଂ ପଖାଳ ତୋରାଣି ଏସବୁ ଛୁଆକୁ ଅଳ୍ପ ଅଳ୍ପ କରି ଦିଆଯାଇପାରିବ। ORS ପ୍ୟାକେଟ୍ ବଜାରରେ ସର୍ବତ୍ର ମିଳୁଛି। ଗୋଟିଏ ଛୋଟ ପ୍ୟାକେଟ୍କୁ ଗୋଟିଏ ଗ୍ଲାସ୍ ପାଣିରେ ଗୋଳାଇ ବାରମ୍ବାର ପିଇବାକୁ ଦିଆଯାଇପାରିବ। ଏସବୁ କରିବା ସତ୍ତ୍ୱେ ଆଖି କୋରଡ଼କୁ ପଶିଗଲେ, ଛୁଆ ଅତ୍ୟଧିକ କାନ୍ଦିଲେ କିମ୍ବା ପରିସ୍ରା ପୂର୍ବରୁ ଯେମିତି କରୁଥିଲା ସେପରି ନ କଲେ ତାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରାଇବା ଉଚିତ। ଏ ସମୟର ଅନ୍ୟ ଏକ ରୋଗ ହେଲା ଗ୍ରହଣୀ କିମ୍ବା ନାଳ ରକ୍ତ ଝାଡ଼ା। ଛୁଆମାନେ ବାରମ୍ବାର ଝାଡ଼ା ଫେରନ୍ତି ଯେଉଁଥିରେ ମଳ ନଥାଇ ନାଳ ଏବଂ ରକ୍ତ ଆସିଥାଏ। ଏହା ସାଧାରଣତଃ ଜୀବାଣୁଜନିତ ରୋଗ। ORS ଏବଂ ଅନ୍ୟ ପ୍ରକାରର ଜଳଯୁକ୍ତ ପାନୀୟ ଦେବା ସହିତ ଖାଦ୍ୟକୁ ବନ୍ଦ ନ କରିବା ଉଚିତ। ରକ୍ତ ବିଶେଷ ଭାବରେ ଝାଡ଼ାରେ ଗଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରିବା ବିଧେୟ। ଟାଇଫଏଡ୍ ଏହି ସମୟରେ ବେଶୀ ଦେଖାଦିଏ। ଏହା ଏକ ଜଳବାହିତ ରୋଗ ହୋଇଥିବାରୁ ଏବଂ ବର୍ଷା ଦିନରେ ଜଳର ପ୍ରଦୂଷଣ ଅଧିକ ହେବା ହେତୁ ଏ ରୋଗର ପ୍ରାଦୁର୍ଭାବ ଅଧିକ। ପ୍ରଥମ ସପ୍ତାହରେ ଜ୍ୱର ହେବା ଏବଂ ଦ୍ୱିତୀୟ ସପ୍ତାହ ବେଳକୁ ସାମାନ୍ୟ ନେଳି ରଙ୍ଗର ପତଳା ଝାଡ଼ା ହେବା ଏ ରୋଗର ଲକ୍ଷଣ। ସାଂଘାତିକ ହେଲେ ଏ ରୋଗରେ ଖାଦ୍ୟନଳୀରେ ଛିଦ୍ର ହୋଇ ପେଟ ଭିତରକୁ ଖାଦ୍ୟ ପଦାର୍ଥ ଚାଲିଯାଏ ଏବଂ ପେରିଟୋନାଇଟିସ୍ ହୁଏ। ଏହା ସାମୟିକ ମସ୍ତିଷ୍କ ପ୍ରଦାହ ମଧ୍ୟ କରିଥାଏ। ପାଣି ଫୁଟାଇ ପିଇଲେ ଏବଂ ଖାଦ୍ୟ ଗରମ କରି ଖାଇଲେ ଏ ରୋଗ ହୁଏ ନାହିଁ। ଟାଇଫଏଡ୍ ପ୍ରତିଷେଧକ ଟୀକା ମଧ୍ୟ ମିଳୁଛି। 3 ବର୍ଷରେ ଥରେ ଗୋଟିଏ ଟୀକା 2 ବର୍ଷରୁ ଉର୍ଦ୍ଧ୍ୱ ଛୁଆମାନଙ୍କୁ ଦିଆଯାଇପାରେ। ଜ୍ୱର କ୍ରମାଗତ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପରିଚାଳିତ ହେବା ବିଧେୟ। ଏହି ସମୟରେ ପେଟ କାଟିବା କିମ୍ବା ବିନ୍ଧିବା ଯୋଗୁଁ ପିଲାମାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥାଏ। ପେଟରେ ଯନ୍ତ୍ରଣା ଖାଦ୍ୟନଳୀର ସଂକ୍ରମଣ ଯୋଗୁଁ ହୋଇଥାଏ। ପିଲାମାନେ ଖାଦ୍ୟ ଖାଇପାରନ୍ତି ନାହିଁ। ଖାଦ୍ୟ ଖାଇଲେ ପେଟ କାଟିବା ବଢ଼ିଯାଇଥାଏ। ସାଧାରଣ ପେଟ କାଟିବା ଆପେ ଆପେ ଭଲ ହୋଇଯାଏ। ଏ ସମୟରେ ତରଳ ଖାଦ୍ୟ ଅଳ୍ପ ପରିମାଣରେ ଏବଂ ସ୍ୱଳ୍ପ ସମୟ ବ୍ୟବଧାନରେ ଦେବା ଉଚିତ। ପିଇବା ପାଇଁ ପାଣି ମଧ୍ୟ ଅଳ୍ପ ଅଳ୍ପ କରି ଦିଆଯାଇପାରେ। ପେଟ କାଟିବା ବେଶୀ ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆଣ୍ଟାସିଡ୍ ସିରପ୍ କିମ୍ବା ବଟିକା ଏବଂ ପେଟ ବିନ୍ଧା କମିବା ପାଇଁ କ୍ଷୁଦ୍ରାନ୍ତ ଚାଳନ କମ୍ କରୁଥିବା ଔଷଧ ଦିଆଯାଇପାରେ। ପେଟ ବିନ୍ଧା ବେଶୀ ହେଲେ କିମ୍ବା ନେଳି ବାନ୍ତି ହେଲେ କିମ୍ବା ଢାଉ ରଙ୍ଗର ଝାଡ଼ା ହେଲେ କିମ୍ବା ପେଟ ଫାମ୍ପିଲେ କିମ୍ବା ଛୁଆର ଚେତା ନ ରହିଲେ ତାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ବିଧେୟ। ଛୋଟ ପିଲାଙ୍କୁ ଅତ୍ୟଧିକ ଜ୍ୱରରେ ସମୟ ସମୟ ପିହୁଳା ମାରିଥାଏ। 6 ମାସରୁ 6 ବର୍ଷ ମଧ୍ୟରେ ପିଲାମାନଙ୍କୁ ଏହା ହୋଇଥାଏ। ବର୍ଷା ଦିନେ ଏହାର ପ୍ରାଦୁର୍ଭାବ ଟିକିଏ ଅଧିକ। ତେଣୁ ଏ ସମୟରେ ଛୋଟ ଛୁଆକୁ ଜ୍ୱର ହେଲେ ଶରୀର ତାପ ବାରମ୍ବାର ଦେଖିବେ। ସ୍ୱାସ୍ଥ୍ୟକର୍ମୀଙ୍କ ପାଖରୁ ପାରାସିଟାମଲ ବଟିକା କିମ୍ବା ସିରପ ଆଣି ଛୁଆକୁ ଖାଇବାକୁ ଦେବେ। ଉତ୍ତାପ ବଢ଼ିଗଲେ ଥଣ୍ଡା ପାଣିରେ ପୋଛି ଫ୍ୟାନ୍ ପାଖରେ କିମ୍ବା ଉତ୍ତମ ବାୟୁ ସଞ୍ଚାଳିତ ହେଉଥିବା ଜାଗାରେ ଛୁଆକୁ ରଖିବେ। ଦେହର ଉତ୍ତାପ କମିଗଲେ ପିହୁଳା ମାରିବାର ସମ୍ଭାବନା ମଧ୍ୟ କମିଯାଏ। ବର୍ଷା ଜଳରେ ମଶାମାନେ ଅଣ୍ଡା ଦିଅନ୍ତି ଏବଂ ବଂଶ ବଢ଼ାନ୍ତି। ତେଣୁ ମ୍ୟାଲେରିଆର ପ୍ରକୋପ ମଧ୍ୟ ଏ ସମୟରେ ବେଶୀ। ତେଣୁ ଏସବୁକୁ ଚିନ୍ତା କରି ବର୍ଷା ଦିନେ ଛୁଆମାନଙ୍କର ଯତ୍ନ ନେବା ବିଧେୟ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ପିଲାମାନଙ୍କ ଭିତରେ ବର୍ଷା ଦିନିଆ ରୋଗ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଗଦାଧର ଷଡ଼ଙ୍ଗୀ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39କୁ ବୃଦ୍ଧି ପାଇଲା ଭାରତର ପଦକ।

ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16 ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆରମ୍ଭ କରାଯିବ। ଏଥିରେ 10,000 ଉର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇ ଭାରତ ସ୍ୱେଚ୍ଛାସେବୀ, ମାଇ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125 ଉର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ସେଥିମଧ୍ୟରେ କ୍ରୀଡ଼ା, ପଦଯାତ୍ରା, ଯୋଗ, ସାଂସ୍କୃତିକ ସଚେତନତା ବୃଦ୍ଧି, ପଥପ୍ରାନ୍ତ ନାଟକ, ଆଲୋଚନା ବୈଠକ, କଳା ପ୍ରତିଯୋଗିତା, ଲୋକସମ୍ପର୍କ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମୀକ୍ଷା କରିଛନ୍ତି। ସୁରକ୍ଷିତ, ସୁବ୍ୟବସ୍ଥିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ନଡ୍ଡା ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ସ୍ୱଚ୍ଛ ଏବଂ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ନିରପେକ୍ଷ ତଥା ପରୀକ୍ଷାର୍ଥୀ ଅନୁକୂଳ ପରିବେଶକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗୁଜବଠାରୁ ଦୂରେଇ ରହିବା ପାଇଁ କେବଳ ଜାତୀୟ ଡାକ୍ତରୀ ବିଜ୍ଞାନ ପରୀକ୍ଷା ପରିଷଦ NBEMS ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଉପରେ ନିର୍ଭର କରିବାକୁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅତ୍ୟନ୍ତ ସୁରକ୍ଷିତ ତଥା ସମୟ ସୀମାବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥାଏ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଏହାର ଗୋପନୀୟତା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ବୈଠକ ଅବସରରେ ଶ୍ରୀ ନଡ୍ଡା ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ପରୀକ୍ଷା ଆସନ୍ତା 30 ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 2,63,183 ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଛନ୍ତି। ପୂର୍ବବର୍ଷ ତୁଳନାରେ ଏହା 12.5% ଅଧିକ। 340 ସହରର 1,300 ଅଧିକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉଜ୍ବେକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସାଇଦୋଭ ବକ୍ତିୟର ଓଲ୍ଡିଲୋଭିଚ୍ ଆଜିଠାରୁ ଆସନ୍ତା 5 ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଓଲ୍ଡିଭିଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦିଲ୍ଲୀରେ ଏକ ବ୍ୟାବସାୟିକ ସମ୍ମିଳନୀରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ 1,09,000 କୋଟି ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶକୁ ସର୍ବାଧିକ 19,208 କୋଟି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଏବଂ ସିକ୍କିମକୁ ସର୍ବନିମ୍ନ 365 କୋଟି ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ଏବଂ ଆଲୋଚନାକୁ ତେହେରାନ ନ ଫେରିବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ସେ ସତର୍କ କରାଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ପଶ୍ଚିମ ଏସିଆରେ ବସବାସ କରୁଥିବା ଆମେରିକୀୟଙ୍କ ପାଇଁ ଏକ ନୂତନ ସୁରକ୍ଷା ପରାମର୍ଶବଳୀ ଜାରି କରିଛି। ସଂଘର୍ଷ ଅଧିକ ତୀବ୍ର ହେଲେ ସେହି ଅଞ୍ଚଳରୁ ପ୍ରସ୍ଥାନ କରିବାକୁ ଆମେରିକୀୟଙ୍କୁ ଅନୁରୋଧ କରାଯାଇଛି। ଗାଜା ଏବଂ ଲେବାନନରେ ମଧ୍ୟ ସଂଘର୍ଷ ବୃଦ୍ଧି ପାଇଛି। ଆମେରିକା ସମର୍ଥିତ ଯୁଦ୍ଧବିରତି ଢାଞ୍ଚା ଅନୁଯାୟୀ ଇସ୍ରାଏଲ୍ ନିଜ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ତେହେରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ପଶ୍ଚିମ ଏସିଆର ପ୍ରମୁଖ ଇସ୍ରାଏଲ୍ ଭିତ୍ତିଭୂମି ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ପେରୁର ନାଜକା ସହର ନିକଟରେ ଏକ ବିମାନ ଦୁର୍ଘଟଣାରେ 13 ମୃତ୍ୟୁ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରସିଦ୍ଧ ନାଜକା

0: ଲାଇନ୍ସ ଉପରେ ଏହି ବିମାନଟି ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପେରୁର ବିମାନ କମ୍ପାନୀ ଏରୋଡିଆନା ଦ୍ୱାରା ପରିଚାଳିତ ଏହି ବିମାନଟି ଇକା ସହରରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ପେରୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଉଟା ପ୍ରବାସୀ ସଙ୍କଟର ସମାଧାନ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ୟୁରୋପୀୟ ସଂଘରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ସୀମାପାର ପ୍ରବାସୀ ପରିସ୍ଥିତି ନେଇ ସ୍ପେନ୍ ଏବଂ କିଛି ସଦସ୍ୟ ରାଷ୍ଟ୍ର ମଧ୍ୟରେ ବିବାଦ ଉପୁଜିଛି। ମରକୋରୁ ପ୍ରାୟ 60,000 ପ୍ରବାସୀ ସ୍ପେନ୍ର ଅବରୋଧ ଅଞ୍ଚଳରେ ପ୍ରବେଶ କରିବା ପରେ ୟୁରୋପୀୟ ସଂଘର 22 ସଦସ୍ୟ ରାଷ୍ଟ୍ର ଏକ ସମନ୍ୱିତ ପଦକ୍ଷେପ ଏବଂ ଦୃଢ଼ ବାହ୍ୟ ସୀମା ନିୟନ୍ତ୍ରଣ ନେଇ ଆହ୍ୱାନ ଦେଇଛନ୍ତି। ସ୍ପେନ୍ ସହିତ ଇଟାଲୀ ୟୁରୋପୀୟ ସୀମାମୁକ୍ତ ସେନ୍ଗେନ୍ ବ୍ୟବସ୍ଥାକୁ ସ୍ଥଗିତ ରଖିଛି। ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଙ୍କର ଏହା ଏକ ନକାରାତ୍ମକ ପ୍ରତିକ୍ରିୟା ବୋଲି ସ୍ପେନ୍ ସମାଲୋଚନା କରିଛି। ଫିନ୍ଲାଣ୍ଡ ଏବଂ ଡେନମାର୍କ ସମର୍ଥନରେ ଇଟାଲୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସ୍ପେନ୍ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଗତମାସ 30 ସୁଦ୍ଧା ସିଉଟାରେ ପ୍ରବେଶ କରିଥିବା ପ୍ରାୟ ସମସ୍ତ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୀମାପାର ପ୍ରବାସୀ ବୃଦ୍ଧି ସମୟରେ ବୁଡ଼ିଯାଇ ଏବଂ ଦଳାଚକଟାରେ ପ୍ରାୟ 67 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ତାଙ୍କ ସରକାର ସୀମା ନିୟନ୍ତ୍ରଣକୁ କାର୍ଯ୍ୟକ୍ଷମ କରିବା ସହ ଅନଧିକୃତ ଗତିବିଧିକୁ ପ୍ରତିହତ କରିବା ନେଇ ପଦକ୍ଷେପ ଗ୍ରହଣ କରିଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ବୃଦ୍ଧି ପାଇଛି। ସେଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର 10ମ ଦିନରେ ଗତକାଲି ଭାରତ 16 ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7 ସ୍ୱର୍ଣ୍ଣ ଏବଂ 3 ରୌପ୍ୟ ପଦକ ହାସଲ କରିଛି। ପୁରୁଷ 80 କିଲୋଗ୍ରାମ ବର୍ଗରେ ଅଙ୍କୁଶ ପାନଘାଲ, 60 କିଲୋଗ୍ରାମ ବର୍ଗରେ ସଚିନ ସିୱାଚ ଏବଂ ମହିଳା ବର୍ଗରେ ଜସ୍ମିନ ଲାମ୍ବୋରିଆ, ପ୍ରୀତି ପାୱାର, ସାକ୍ଷୀ ଚୌଧୁରୀ, ପ୍ରିୟା ଘଙ୍ଗର୍ସ ଏବଂ ଅରୁନ୍ଧତୀ ଚୌଧୁରୀ ସ୍ୱର୍ଣ୍ଣପଦକ ପାଇଛନ୍ତି। ଭାରତର ଅନ୍ୟ 3 ମୁଷ୍ଟିଯୋଦ୍ଧା ନରେନ୍ଦ୍ର ବୱଲ, ଲଭଲୀଲା ବର୍ଗୋହେନା ଏବଂ ଯଦୁମଣି ସିଂ ରୌପ୍ୟ ପଦକ ପାଇଛନ୍ତି। ପାରା ଆଥଲେଟିକ୍ସ ବର୍ଗରେ ପୁରୁଷ ସଟ୍ଫୁଟ୍ ଏଫ୍ଏମ୍ 57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁଆଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ଏବଂ ସେଲ୍ଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବିରି ସିଂ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ଏବଂ ଭିଏତନାମର ଥୁଇ ଲିନ୍ ଏନ୍ଗୁଏନ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେମିଫାଇନାଲରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେଥିମଧ୍ୟରେ କର୍ଣ୍ଣାଟକ, କେରଳ, ମାହେ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ ଆଦି ରହିଛି। ଆସନ୍ତା 2 ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ପୂର୍ବ ଉତ୍ତରପ୍ରଦେଶ, ମେଘାଳୟ, ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16 ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ଆରମ୍ଭ କରୁଛୁ କାକଳି।

0: ହରି ପିଲାଏ, ଯାହାଙ୍କ କଣ୍ଠରେ ସର୍ପର ହାର, ଯାହାଙ୍କର ତିନୋଟି ନେତ୍ର, ଯାହାଙ୍କର ସାରା ଦେହରେ ଭସ୍ମ ବା ବିଭୂତି ଅନୁଲେପିତ, ଦଶଦିଗ ଯାହାଙ୍କର ବସ୍ତ୍ର ସ୍ୱରୂପ, ସେ ଅବିନାଶୀ, ସେ ଶୁଦ୍ଧ, ସେ ଓଙ୍କାର ସ୍ୱରୂପ, ସେ ହିଁ ତ ଦେବଦେବ ମହାଦେବ, ତ୍ରିଶୂଳଧାରୀ, ସେ ହିଁ ଆଶୁତୋଷ, ନୀଳକଣ୍ଠ, ପୁଣି ବିଶ୍ୱନାଥ, ଆଉ ସତ୍ୟ ଶିବ ସୁନ୍ଦର।
1: ହରେ ପିଲାଏ, ଏହି ଶ୍ରାବଣ ମାସରେ ତାଙ୍କୁ ଭକ୍ତି କଲେ ମୁକ୍ତି ମିଳେ। ଶ୍ରାବଣ ମାସ ପରା ଧର୍ମୀୟ ଭାବନାର ମାସ, ଆଧ୍ୟାତ୍ମିକ ଚେତନାର ମାସ, ଏହି ମାସ ପରା ପୁଣ୍ୟର ମାସ। ଏହି ମାସରେ ପ୍ରଭୁ ଭୋଳାଶଙ୍କରଙ୍କର ଦର୍ଶନ କଲେ ସବୁ ଦୁଃଖ, ସବୁ କଷ୍ଟ, ସବୁ ପାପ ମୋଚନ ହୁଏ।
0: ଖାଲି କଣ ଏତିକିରେ ପିଲାଏ, ହର ହର ମହାଦେବଙ୍କ ନାମରେ ଭାବରେ ମଜିଗଲେ କାଉଡିଆଙ୍କର ମନ ବି ଝୁମିଯାଏ, କାନ୍ଧ ବି ନାଚେ, ନାଚିଯାଏ ବାହୁଙ୍ଗା, ଘଣ୍ଟ ବାଜେ, ଘଣ୍ଟା ବାଜେ, ନାଚେ ଦେହ ମନ ପ୍ରାଣ, ବୋଲ ବମ୍ ବମ୍ ବୋଲ ଧ୍ୱନିରେ ସାରା ଜଗତ, ସାରା ଭୁବନ ପ୍ରକମ୍ପିତ ହୁଏ। ଚାରିଆଡେ ଖାଲି ଶିବମୟ, ଶିବମୟ ହିଁ ଦୃଶ୍ୟମାନ ହୁଏ। କେତେ ରୂପରେ, କେତେ ନାମରେ, କେତେ ଧାମରେ ସେ ବିରାଜିତ।
1: ହରେ ପିଲାଏ, ଭକ୍ତମାନଙ୍କର ମନ ତନୁକୁ ରଞ୍ଜନ କରନ୍ତି ବୋଲି ସେ ପରା ଭକ୍ତି ରଞ୍ଜନ, ସେ ସବୁଠି ବିଦ୍ୟମାନ। ପାହାଡ ଉପରେ, ନଈ ମଝିରେ, ମନ୍ଦିର, ମଶାଣି, ବଣମୂଲ, ସବୁଠି ତାଙ୍କର ବାସ।
0: ସତରେ ପିଲାଏ, ପ୍ରଭୁଙ୍କ କୃପା ଅପାର, ସେଇଥିପାଇଁ ତ ଶ୍ରାବଣ ମାସରେ ଜଳାଭିଷେକ ପାଇଁ କାହିଁ କେତେ ଦୂର ଭକ୍ତମାନେ ଧାଇଁଥାନ୍ତି ଶିବଙ୍କ ଦର୍ଶନ ପାଇଁ ବିଭିନ୍ନ ମନ୍ଦିରକୁ, ଅଣ୍ଟାରେ ଗାମୁଛା, ମଥାରେ ପଗଡ଼ି ଭିଡ଼ି, ହର ହର ମହାଦେବ, ବୋଲ ବମ୍ ବମ୍ ବୋଲ ଘୋଷି ଘୋଷି ଏକ ଲୟରେ, ଏକ ଧ୍ୟାନରେ ପହଞ୍ଚନ୍ତି ପ୍ରଭୁଙ୍କ ପାଖରେ। ଯେତେ ମେଘ ଝରୁଛି ଝରୁ, ଥିରି ଥିରି ପବନ ଯେତେ ବହୁଛି ବହୁ, ତିଳେ ହିଁ ଖାତର ନଥାଏ ଭକ୍ତଙ୍କ ଠାରେ। ଆଖି ଚାହିଁଥାଏ ଦେଖିବାକୁ ଗୋଟିଏ ରୂପ, ସତ୍ୟ ଶିବ ସୁନ୍ଦର ରୂପ। ମନରେ ଥାଏ କେବଳ ଗୋଟିଏ ନାମ, ଶିବଙ୍କ ନାମ, ଗୋଟିଏ ଧାମ, ଶିବଙ୍କ ଧାମ।
1: ହରେ ପିଲାଏ, ଏସବୁ କଥା ଶ୍ରାବଣ ମାସରେ।

0: ତେବେ ଏଥର ଶୁଣ କବିତା, ସେ ତ ଶ୍ରାବଣ ମାସ, ତୁମମାନଙ୍କୁ କହୁଛନ୍ତି ଭଉଣୀ ନମିତା ମହାନ୍ତ।
1: ଟୁପୁରୁ ଟୁପୁରୁ ବରଷା ପଡ଼ିଲା ଶ୍ରାବଣ ଆକାଶରୁ, ବବ୍ଲୁ ବବ୍ଲି ପିଲା ଯେତକ ଓହ୍ଲାଇଲେ ବାରଣ୍ଡାରୁ, ଚୁବୁ ଚୁବୁ ପାଣିରେ ଖେଳି ହେଉଥିଲେ ବଡ଼ ଖୁସି, କୁଙ୍କୁରି କୁଙ୍କୁରି କୁକୁଡ଼ା ସବୁ କଣେ ରହିଥିଲେ ବସି, ମା ଡାକି ଦେଲେ ବାବାରେ ସୁନାଟି ହୁଅ ନାହିଁ ଜମା ଓଦା, ତିନ୍ତିଲେ ମେଘରେ ଜ୍ୱର ହବ ତତେ ଔଷଧ ଖାଇବୁ ସଦା, ବବ୍ଲୁଟି ଆମ ଭାରି ସୁନା ପିଲା ମା କଥା ଗଲା ମାନି, ପଣ ତରେ ଦେହ ପଛି ଦେଇ ମା କଳେ କଲେ ତାକୁ ଆଣି, ଟନ୍ ଟନ୍ ଘଣ୍ଟି ଶୁଭିଲା ଶିବଙ୍କ ମନ୍ଦିରରୁ, କାଉଡ଼ିଆ ପିଲା ଯେତେକ ଜଳ ଢାଳିଲେ ଭାରରୁ, ବବ୍ଲି ଦେଖି ଖୁସି ହେଲା ଶିବଙ୍କ ପାଖେ ମନାସିଲା, ଆର ବରଷକୁ ଆସିବେ ବୋଲି ମହାଦେବଙ୍କୁ ଜଣାଇଲା, ବାର ମାସରୁ ଗୋଟିଏ ମାସ ଶେତ ଶ୍ରାବଣ ମାସ, ଚାରିପାଖ ଭରି ଯାଏ ଜଳ ମନ ହୁଏ ସଦା ନିରିମଳ।
0: ଶୁଣିଲ ତ ପିଲାଏ କବିତା, ସେ ତ ଶ୍ରାବଣ ମାସ, ଭକ୍ତ ଆଉ ପ୍ରଭୁଙ୍କ କେଡ଼େ ନିବିଡ଼ ସମ୍ପର୍କ ସତେ, ସବୁ ସେଇ ପ୍ରଭୁଙ୍କ ଲୀଳା। ଭଗବାନ ସଂସାର ରଚନା କରିଛନ୍ତି, ମଣିଷ ସେଇ ସଂସାରକୁ ଆସି ସମ୍ପର୍କ ଯୋଡ଼ିଛି, ମଣିଷ ମଣିଷ ସହିତ, ମଣିଷ ପ୍ରକୃତି ସହିତ, ଭଗବାନଙ୍କ ସହିତ, ପୁଣି ସାଙ୍ଗ ସାଙ୍ଗ ସହିତ ବନ୍ଧୁତ୍ୱର ସମ୍ପର୍କ।
2: ତେବେ ପିଲାଏ, ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ହେଲେ ଆମକୁ ପ୍ରଥମେ ସମସ୍ତଙ୍କ ସହ ମିଶିବାକୁ ହେବ, ସମସ୍ତଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଭକ୍ତିର ଆଦାନ ପ୍ରଦାନ କରିବା ଉଚିତ, ଆଉ ସମସ୍ତଙ୍କର ମଙ୍ଗଳ କାମନା ସହ ସମସ୍ତଙ୍କୁ ସାହାଯ୍ୟ ସହଯୋଗ ଏବଂ ସେବା ମନୋବୃତ୍ତି ରହିବା ମଧ୍ୟ ଉଚିତ। ତାହେଲେ ଯାଇକି ଆମେ ଗୋଟିଏ ଭଲ ସାଙ୍ଗ ହୋଇପାରିବା ଅନ୍ୟର, ନୁହେଁ କି?
0: ହଁ ରେ ପିଲାଏ, ଅପା ଏକଦମ ଠିକ କଥା କହିଛନ୍ତି, ଖାଲି ସାଙ୍ଗ ହୋଇଗଲେ ତ ହବନି, ସାଙ୍ଗ ଭିତରେ ସାଙ୍ଗ ବି ଅଛନ୍ତି ନା।
2: ହଁ, ବହୁତ ସୁନ୍ଦର କଥାଟିଏ ତୁମେ କହିଲ, ସାଙ୍ଗର ଅନ୍ୟ ନାମ ବନ୍ଧୁ। ବନ୍ଧୁ ଶବ୍ଦଟି କେଉଁ ଆବହମାନ କାଳରୁ ଆସିଛି, ପୁରାଣ ପୋଥିକି ଯାଅ ବା ଲୋକ କଥାକୁ ଯାଅ, ଯୋଉଠି ବି ଯାଅ, ଏଇ କୃଷ୍ଣ ସୁଦାମାଙ୍କ କଥା ମନେ ଅଛି ତ ପିଲାଏ?
0: ସେମାନଙ୍କର ଅନାବିଳ ବନ୍ଧୁତ୍ୱ ପାଇଁ ଆଜି ଆମମାନଙ୍କ ପାଖରେ ସେସବୁ ପ୍ରେରଣା ହୋଇଯାଇଛି।

0: ହରି ପିଲାଏ ସାଙ୍ଗ ତ ସାଙ୍ଗ ବହୁତ ସାଙ୍ଗ, କିନ୍ତୁ ତାରି ଭିତରେ ସାଙ୍ଗ ପରିକା ସାଙ୍ଗ ଖୋଜି ଜୀବନର ବାଟ ଚାଲିବ। ବିପଦ ବେଳର ସାଙ୍ଗ ହିଁ ପ୍ରକୃତ ସାଙ୍ଗ ବୋଲି ଜାଣିବ। ହେଲା, ତେବେ ଏହାକୁ ନେଇ ଆଜି ତୁମମାନଙ୍କ ପାଇଁ ଅଛି ସୁନ୍ଦର ନାଟକଟିଏ। ତେବେ ଶୁଣ ମନ ଦି, ନାଟକଟିର ନାଁ ହେଲା ସାଙ୍ଗ।
1: ଆମ ସାଙ୍ଗ କେତେ ସୁନ୍ଦର, କେତେ ଭଲ।
2: ହଁ, ଖାଲି ସୁନ୍ଦର ଦେଖୁନୁ, ତା ପେଟଟା କେତେ ବଡ଼। ବାପ ରେ, ମୋ କୁଣ୍ଢ ପାଉନି।
3: ତୁ ଖାଲି ସେଇ ପେଟଟାକୁ ଦେଖିଛୁ, ଦେଖୁନୁ ତାର ସବୁଜ ପତ୍ର ଭିତରେ ନାଲି ନାଲି ଛୋଟ ଛୋଟ ଫୁଲ ସବୁ କେତେ ସୁନ୍ଦର ଦେଖାଯାଉଛି।
1: ଏ ପିଙ୍କି, ଦେଖ ଦେଖ ଆମ ସାଙ୍ଗ କେମିତି ହସୁଛି।
2: କାଇଁ, କୋଉଠି ହସୁଛି? ଗଛ କଣ ଆମ ମାନଙ୍କ ଭଳି ହସିପାରିବ? ତୁମେ ମାନେ ସବୁ କଣ ଯେ କହୁଛ?
1: ତୁ ଜାଣିନୁ ଗଛରେ ବି ଜୀବନ ଅଛି, ତାର ଯଦି ଆମ୍ଭଳି ଜୀବନ ଅଛି ସେ ଆମ୍ଭଳି ହସିପାରିବ ନାହିଁ କାହିଁକି?
3: ପିଙ୍କି, ତୁ ଭୟକି ଦେଖ, ଗଛ ହସିଲା ଭଳି ଦେଖାଯାଉନି।
1: ସେଇ ପତ୍ର ଫାଙ୍କ ଦେଇ ନାଲି ରଙ୍ଗର ସୂର୍ଯ୍ୟଙ୍କୁ ଦେଖ, ଠିକ ଆମ ସାଙ୍ଗ ହସିଲା ଭଳି ଦେଖାଯାଉନି।
2: ବାପରେ, କେତେ ଚଢିଲି,
1: କେତେ ଖୁସି ସେମାନେ,
3: ଦିନ ସାରା ବୁଲି ବୁଲି ସନ୍ଧ୍ୟାକୁ ଘରକୁ ଫେରିଛନ୍ତି, ଖୁସି ହେବେନି?
2: ସେମାନଙ୍କ ଘର କୋଉଠି?
1: ଏଇ ଗଛ ଉପରେ। ସେ ଗଛ ଉପରକୁ ଦେଖ, କେତେ ଛୋଟ ଛୋଟ ସେମାନଙ୍କର ଘର।
3: ସେମାନଙ୍କୁ ରହିବା ପାଇଁ ଆମ ସାଙ୍ଗ ଜାଗା ଦେଇଛି। ପିଙ୍କି, ଆମ ସାଙ୍ଗ ଭଲ ନୁହେଁ?
2: ହଁ, ବହୁତ ଭଲ। ସତରେ ଏ ଗଛଟା ଏତେ ଶୀଘ୍ର ଆମର ଏତେ ଭଲ ସାଙ୍ଗଟିଏ ହୋଇଯିବ ମୁଁ କେବେ ଭାବି ନଥିଲି।
3: ଦିନଟି ୟା ପାଖକୁ ନ ଆସିଲେ ଭଲ ଲାଗେନି।
1: ହଉ ଚାଲ, ଏଥର ଚଢେଇ ମାନେ ତାଙ୍କ ଘରକୁ ଫେରିଲେଣି, ଆମେ ଆମ ଘରକୁ ଯିବା।
3: ହଁ ଚାଲ ଚାଲ, ସ୍କୁଲରେ ବହୁତ ପାଠ ହେଇଛନ୍ତି, ସବୁ ସାରିବାକୁ ପଡିବ, ନହେଲେ ସାର୍ଙ୍କୁ ଚିହ୍ନିଛ।

0: ସାଙ୍ଗ, 3 ଦିନ ହେଲା ତୋ ପାଖକୁ ଆସିନି, କାହିଁକି ଆସିବି? କାହା ସାଙ୍ଗରେ ଆସିବି? ପପୁ, ପିଙ୍କି ସମସ୍ତେ ମୋତେ ରାଗିଛନ୍ତି, କେହି ମୋ ସାଙ୍ଗରେ ସାଙ୍ଗ ହେଉନାହାନ୍ତି। ସେଦିନ ପପୁକୁ କ'ଣ ନାହିଁ କ'ଣ କହିଦେଲି, ସତରେ ସେମିତି କହିବାର ନଥିଲା। କାହିଁକି ଯେ ମୁଁ କହିଲି, ମୋତେ କିଛି ଭଲ ଲାଗୁନି। ଏ ସାଙ୍ଗ, କ'ଣ କରିବି ତୁ କହ, କ'ଣ କଲେ ସେମାନେ ପୁଣି ଥରେ ମୋ ସାଙ୍ଗ ହେବେ, ପୁଣି ଥରେ ଆଗ ଭଳି ସମସ୍ତେ ସାଙ୍ଗ ହୋଇ ଖେଳିବା? କହ ନା, କହ କହ। ଆରେ ପପୁ ଆଡ଼େ ଆସୁଛି ବୋଧେ, ମୁଁ ଗଛ ଉପରେ ଯାଇ ଲୁଚିଯାଏ।
1: ସାଙ୍ଗ, ବହୁତ ଦିନ ହେଲା ତୋ ସହିତ ଦେଖା ହୋଇନି। ନୁହେଁ, କେମିତି ଦେଖା ହବ କହିଲୁ? ମୋତେ ବହୁତ ସମୟ ଧରି ପାଠ ପଢ଼ିବାକୁ ପଡ଼ୁଛି। ସ୍କୁଲରୁ ଆସିଲା ବେଳେ ସୀମା ପାଖରୁ ବହି ମାଗି ଆଣିଥାଏ, ପାଠ ସାରି ସନ୍ଧ୍ୟାବେଳକୁ ତାକୁ ବହି ଫେରାଇ ଦେବାକୁ ପଡ଼େ, ତେଣୁ ତୋ ପାଖକୁ ଆସିବାକୁ ସମୟ ପାଏ ନାହିଁ। ସତ କହୁଛି ସାଙ୍ଗ, ତୋ କଥା ମୋର ବହୁତ ମନେ ପଡ଼େ, ତୋ ପାଖକୁ ଆସିବାକୁ ବି ଇଚ୍ଛା ହୁଏ। ପୁଣି ସେଦିନ କଥା ମନେ ପଡ଼ିଲେ ମନ ଦୁଃଖ ହୋଇଯାଏ। ମୁଁ ସତ କହୁଛି, ମୁଁ ତା ବହି ନେଇନି। ଆଚ୍ଛା, ଟୁଟୁ ଏଠାକୁ ଆସେନି? ସେ ସ୍କୁଲକୁ ବି ଯାଉନି, ସ୍କୁଲରେ ତାକୁ ବହୁତ ଖୋଜେ, ପିଙ୍କି ସହିତ ବି ଦେଖାହଉନି, ସେମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା ହେଉଛି। ଶୁଣ, ଟୁଟୁ ଏତେ ପାଖକୁ ଆସେ, ତାକୁ ମୋ କଥା କହିବୁ? କହିବୁ ନା? ଆରେ ପିଙ୍କି ଆସୁଛି, ମୁଁ ଆଡ଼ୁଆଳରେ ରୁଚି ଯାଏ।
0: ସାଙ୍ଗ, ତୁ ବହୁତ ଖରାପ, ତତେ ଟୁଟୁ ପପୁ କ'ଣ ଭଲ ସାଙ୍ଗ ଆଉ ସୁନ୍ଦର ସାଙ୍ଗ କହୁଥିଲେ? ସେଦିନ ସେମାନେ ଏତେ ଝଗଡ଼ା ଲାଗିଲେ, ତାଙ୍କୁ ବୁଝାଇ ପାରୁନି, ମଜା ଦେଖୁଥିଲୁ ନୁହେଁ? ତତେ ଏସବୁ ଭାରି ଖୁସି ଲାଗୁଛି, ଇଚ୍ଛା ହଉଥିଲା ତୋ ପାଖକୁ ଆଦୌ ଆସିବିନି, ତୋ ସହିତ ଆଦୌ ସାଙ୍ଗ ହେବିନି, ଖାଲି ଖାଲି ଆଜି ଦିନରେ ତୋ ସହିତ କଥା ହେବି, ଆଉ କେବେ ବି ନୁହେଁ। ଆଚ୍ଛା, ପପୁ ଆଉ ଟୁଟୁ ତୋ ପାଖକୁ ଆସିଥିଲେ? ଜାଣିଛୁ ସାଙ୍ଗ, ମୋତେ ଭାରି ଖରାପ ଲାଗୁଛି, ମୋର କେହି ସାଙ୍ଗ ନାହାନ୍ତି, କାହା ସାଙ୍ଗରେ ଖେଳିବି? ତୋ ଟୁଟୁ ଆଉ ପପୁକୁ ମିଶାଇ ଦେ, ମିଶାଇ ଦେ ନା, ମିଶାଇ ଦେ।
1: ପିଙ୍କି, ପିଙ୍କି,
0: ପପୁ, ପପୁ,
1: ଆଉ କାନ୍ଦନି ପିଙ୍କି, ପୁଣି ଆମେ ସାଙ୍ଗ ହେବା, ବହୁତ ଖେଳିବା। ହେଲେ ଟୁଟୁ, ଆଚ୍ଛା, ତୋର ଟୁଟୁ ସହିତ ଦେଖା ହଉନି?
0: ସେଇଦିନ ଠାରୁ ମୋର ତା ସହିତ ଦେଖା ହଉନି।
1: ସତରେ କୌଣସି ଏତେ ରାଗିଛି? ତାହେଲେ ମୋ ସହିତ ସାଙ୍ଗ ହେବାକୁ ମୋଟେ ଇଚ୍ଛା ନାହିଁ। ପିଙ୍କି, ତାକୁ ଦେଖିବାକୁ ବହୁତ ଇଚ୍ଛା ହଉଛି ରେ।
0: ପପୁ, ମୋର ଭୁଲ ହୋଇଛି, ମୋତେ କ୍ଷମା କରିଦେ।
1: ଛି ଟୁଟୁ, ସେମିତି କହନ୍ତି,
0: ଆଜି ବହୁତ ଖୁସି ଲାଗୁଛି ନୁହେଁ? ପପୁ, ତତେ ମିଛଟାରେ ସନ୍ଦେହ କଲି, ବହିଟା ମୋ ପଢା ଟେବୁଲ ତଳକୁ ଖସି ପଡ଼ିଥିଲା।
1: ସେମିତି ଭାବେ ହୋଇଯାଏ।
0: ହେ ପପୁ, ଟୁଟୁ, ଦେଖିଲଣି ଆମ ସାଙ୍ଗ ଦେହରୁ ବଡ ଡାଉଟିଏ କିଏ କାଟି ନେଇଛି?
1: କାହିଁ,
0: ଇସ୍, ତା ଦେହରୁ କଣ ଝରିଲା ବୋଲି ଦେଖାହଉଛି?
1: ଆମ ସାଙ୍ଗ ରକ୍ତ।
0: ରକ୍ତ?
1: ହଁ, ରକ୍ତ। ଆମ ଦେହରୁ କୌଣସି ଯାହା କଟିଗଲେ ରକ୍ତ ବହିଲା ପରି ତାର ବି ରକ୍ତ ଝରୁଛି, କାରଣ ଆମ ଭଳି ତାର ବି ଜୀବନ ଅଛି।
0: ଏବେ କଣ କରିବା, ଆଉ କଣ କରିବା, ୟାର ଯତ୍ନ ନେବା, ଆଉ ଯେପରି ଏମିତି ନ ହୁଏ ସେଥିପାଇଁ ସଜାଗ ହେବା।

0: ଆମ୍ବ ସାଙ୍ଗକୁ ମାରିଦିଅ ନାହିଁ, ଦୟାକରି ଆମକୁ ଫେରେଇ ଦିଅ।
1: ଆମର ପଡ଼ିବା ଦରକାର ନାହିଁ, ଆମ ସାଙ୍ଗକୁ ଫେରେଇ ଦିଅ।
2: ଏ ପିଲାମାନଙ୍କୁ ହଟାଅ।
0: ଆମେ ହାତ ଯୋଡୁଛୁ, ଗଛ କାଟ ନାହିଁ, ଗଛ କାଟ ନାହିଁ, ଗଛ କାଟ ନାହିଁ, ଗଛ କାଟ ନାହିଁ।
3: ଏ ହେ ମାନେ

0: ଶୁଣିଲ ତ ପିଲାଏ ନାଟକ ସାଙ୍ଗ,
1: ଆଉ ଦେଖିଲ କେଡେ ନିବିଡ଼ ସମ୍ପର୍କ, ସମ୍ପର୍କର ଡୋରି ବହୁତ ଲମ୍ବା।
2: ତେବେ ପିଲାଏ, ସମ୍ପର୍କର ଭିତ୍ତି ସ୍ଥାପନ ତ ନିଜ ପରିବାରରୁ, ମାତା ପିତାଙ୍କ ଠାରୁ।
0: ଏଥର ପିଲାଏ ସମୟ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦବ। ଆମକୁ ଚିଠି ଲେଖିବାର ଠିକଣା,
1: କାକଳି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନକୋଡ 7500002। ତେବେ ପିଲାଏ ଆଜି ଏଇଠି ରହୁଛୁ, ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

କାକୁଳି କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ଶୁଣୁଛନ୍ତି ଆମ କେନ୍ଦ୍ରର କାର୍ଯ୍ୟକ୍ରମ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଏବଂ ଶୈଳଭମା, ଗୀତ ରଚନା ନିଜାମ।

ଗୀତିକାର ନିଜାମଙ୍କ ରଚନାରୁ ଆଲବମ୍ ଗୀତଟିଏ ଶୁଣିଲେ। ଗାଇଥିଲେ ଶିଳ୍ପୀ ଶକ୍ତି ମିଶ୍ର ଏବଂ ଶୈଳଭମା। ଆକାଶବାଣୀ ବାରିପଦା ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ
1: ସାର୍ ନମସ୍କାର, ମୁଁ ପୁରେନ୍ଦ୍ର ସିଂ କହୁଛି ସାନପୁଟିଆରୁ।
0: ହଁ ପୁରେନ୍ଦ୍ର ଭାଇ, କେମିତି ଅଛନ୍ତି କହିଦିଅନ୍ତୁ।
1: ସାର୍ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ଭଲ ଅଛି। ଆପଣଙ୍କ ଅଞ୍ଚଳରେ କଣ କରୁଛନ୍ତି ସବୁ ଆପଣ କୁହନ୍ତୁ।
1: ସାର୍ ଏବର୍ଷ ଗୋଟେ ଶୁଣିବାକୁ ଇଚ୍ଛା ହୁଏ, ହେଲେ ମୁଁ ସକାଳେ ଯାଏ ଆଉ ଏତେ ଭିଡ ଥାଏ ନା ରଥ ଟଣା ବେଳେ।
0: ଆଚ୍ଛା, ରଥ ଟଣା ବେଳେ ଭିଡ ଥାଏ, ସେଥିପାଇଁ ରଥ ଦୌଡ଼ି ଛୁଅନ୍ତିନି। ଅନ୍ୟ ଟାଇମରେ ତ ଛୁଇଁ ପାରିବେ ନା। ଆଚ୍ଛା, ଆପଣ ଯେତେବେଳେ ଅସୁବିଧାରେ ପଡନ୍ତି ଆପଣ କାହାକୁ ମନେ ପକାନ୍ତି? ଜଗନ୍ନାଥ ରଥଯାତ୍ରା ଚାଲିଛି ବୋଲି ଆପଣ କହୁଛନ୍ତି ନା ପ୍ରକୃତରେ ମନେ ପକାନ୍ତି? ଆଚ୍ଛା, ତେବେ ଜଗନ୍ନାଥ ହେଉଛନ୍ତି ଆପଣଙ୍କର ଆରାଧ୍ୟ। ବହୁତ ବଢିଆ କଥା ପୁରେନ୍ଦ୍ର ଭାଇ, ତେବେ କୁହନ୍ତୁ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ। କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଆଚ୍ଛା, କାହାରି ନାମ ନେବା ପାଇଁ ଚାହାନ୍ତି କି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦର କହୁଛି। ହ୍ୟାଲୋ,
1: ବରଗଡ଼ରୁ କହୁଥିଲି, ଗୋଲକ ବ୍ୟାଙ୍କ ପ୍ରଧାନ କହୁଥିଲି।
0: ଆଚ୍ଛା ଗୋଲକ ଭାଇ,
1: ଆଜ୍ଞା।
0: ବରଗଡ଼ର କୋଉ ଗାଁରୁ କହୁଛନ୍ତି ଆପଣ ନା ବରଗଡ଼ରୁ କହୁଛନ୍ତି?
1: ନାଇଁ, ବରଗଡ଼ ଟାଉନରୁ।
0: ଆଚ୍ଛା, କେମିତି ଅଛନ୍ତି ଗୋଲକ ଭାଇ?
1: ଭଲ ଅଛି ଆଜ୍ଞା।
0: ଆପଣ କ'ଣ କରନ୍ତି?
1: ମୁଁ ଅଛି, ଗୋଟେ ପ୍ରାଇଭେଟ କମ୍ପାନୀରେ ଜବ୍ କରୁଛି।
0: ସେ ଯୋଉ ଜବ୍ ଯେ କରିଛନ୍ତି ସେଇଥିରୁ ଆପଣଙ୍କର ଯେ ଆମେ ସାଟିସ୍ଫାଏଡ୍ କି ନାହିଁ?
1: ହଁ, ଠିକ୍ ଅଛି।
0: ଆଚ୍ଛା, ତା ସହିତ ଆଉ କ'ଣ କରନ୍ତି ନା କେବଳ ସେଇଥିରୁ ସବୁ କିଛି ହେଇଯାଏ ଆପଣଙ୍କର?
1: ନାଇଁ ନାଇଁ, ଆଉ କିଛି ନାହିଁ।
0: ଆମର ତ ଭାରତୀୟ ମାନଙ୍କର ପ୍ରାୟ ଚାକିରି ଥିଲେ ବି ନିଜର ପୈତୃକ ସମ୍ପତ୍ତି ଯଦି ଅଛି ତାକୁ କିଛି ନହେଲେ ବି ଅନ୍ୟମାନଙ୍କୁ ସଞ୍ଜା ଦେଇକି ହେଲେ ବି କିଛି ଚାଷ ବି କରିପାରନ୍ତି। ସେମିତି କିଛି ଆପଣଙ୍କର ପୈତୃକ ସମ୍ପତ୍ତି ଅଛି କି?
1: ଅଛି ଅଛି ଅଛି।
0: ଆଚ୍ଛା, ସେଗୁଡାକୁ କିଏ ରକ୍ଷଣାବେକ୍ଷଣ କରୁଛନ୍ତି ବା ଦେଖା ଚାହାଁ
1: ସେଇଟା
0: କରୁଛନ୍ତି ସେ?
1: ଭାଗଚାଷୀ ଭାଗଚାଷୀ ଦିଆ ହେଇଛି, ସେମାନେ କରିକି ଦିଅନ୍ତି।
0: ଆଚ୍ଛା, ତେବେ ସେସବୁ ମଧ୍ୟ ଆପଣ ବୁଝାବୁଝି କରନ୍ତି?
1: ହଁ ହଁ।
0: ଆଚ୍ଛା, କୁହନ୍ତୁ ତେବେ ଗୋଲକ ଭାଇ, କ'ଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଦେଇଦେବେ ଗୋଟେ ଅଦିନ ମେଘ ପୁରୁଣା ସିନେମାର ଗୀତ।
0: ଆଚ୍ଛା, ଓଡ଼ିଆ ଚଳଚ୍ଚିତ୍ର ଅଦିନ ମେଘ
1: ଆଜ୍ଞା,
0: ଗୀତଟି କ'ଣ କୁହନ୍ତୁ?

0: ଅଛି ଗୋଟେ ଗୀତ
1: ଆଚ୍ଛା,
0: ଲଗେଇ
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ସମସ୍ତଙ୍କୁ, ସ୍ପେଶିଆଲି ଆପଣଙ୍କୁ, ତାପରେ ଆମର ବାରିପଦା ଆକାଶବାଣୀ ଯେତିକି ଶ୍ରୋତା ଶୁଣୁଛନ୍ତି ଏବେ
1: ଆଜ୍ଞା, ଆପଣଙ୍କ
0: ସମସ୍ତଙ୍କୁ
1: ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
0: ଆଜ୍ଞା।
2: ଚୁପ୍ ଚୁପ୍ ଚୁପ୍ ଚୁପ୍।

0: ଦେଖୁନ୍, କାଲି ଠାନୁ ଇଟା ବର୍ଷା ଚାଲି ରହିଛେ ଆଜ୍ଞା, ଲଗାତାର ବର୍ଷା।
1: ଆଚ୍ଛା,
0: ଆଉ ବର୍ଷା ନେଇ ଛାଡ଼ବାର, ଏବେ ବି ମୁଁ ଇଟା ଘରେ ଆପଣଙ୍କ ସାଙ୍ଗେ କଥା ଲାଗୁଛେ, ବର୍ଷା ବାହାରେ ହଉଛେ ଆଜ୍ଞା, ଆଉ ମୁଇଁ ଆପଣଙ୍କ ସାଙ୍ଗେ ଇଟା ଫୋନ୍ରେ କଥା ଲାଗୁଛେ ଆଜ୍ଞା।
1: ଆଚ୍ଛା ଆଚ୍ଛା, କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ବାରପଦା କାର୍ଯ୍ୟକ୍ରମରୁ?
0: ଆଜି ଗୋଟେ ହିନ୍ଦୀ ଫିଲ୍ମ ର ଗୀତରେ ଶୁଣିଦେମା ଆଜ୍ଞା, ଦିଲ୍ କଥା ଚିତ୍ରର, ମୁଝେ ନିନ୍ଦ ନା ଆଏ ମୁଝେ ଚେନ ନା ଆଏ।
1: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଉତ୍ସର୍ଗ ତ ଗୀତର ସ୍ପେଶିଆଲ ଦତ୍ତ ଆଜ୍ଞା ଆପଣଙ୍କୁ, ଏ ଗୀତଟା ଡେଡିକେଟ୍ ଆଉ ତାପରେ ଶ୍ରୋତାମାନଙ୍କର ନାଁ ନେମା ଆଜ୍ଞା।
1: ନିଅନ୍ତୁ।
0: ପରେଶ କୁମାର ପୁରୁଆ, ଯଶୋଦ ପାଇକ, ପରମସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ତସେନ ତୋବର, ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, ମନୋଜ କୁମାର ପଟେଲ, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଦେବରାଜ ମେହର, ଶଙ୍କର ମେହର, ଗୋବିନ୍ଦ ମେହର, ସତ୍ୟଭାମା ମେହର, ଜୟଗୋପାଳ ବେହେରା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଦୋଳଗୋବିନ୍ଦ ମିଶ୍ର, ପରମାନନ୍ଦ କିଷାନ, ପଞ୍ଚାନନ୍ଦ ପଞ୍ଜୁଆ, ରୂପେନ୍ଦ୍ର ସୁନା, ରାଧାକାନ୍ତ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ଦୀକ୍ଷା ଗୋପାଳ, ଚମ୍କି କୁସୁମ, ସସ୍ମିତା ରଥ, ଗୀତାଞ୍ଜଳି ସାହୁ, ଆହୁରି ଆଜ୍ଞା ଯେତିକି ଶୁଣୁଛନ୍ ଆମର ବାରିପଦା ସମସ୍ତଙ୍କୁ ଗୀତଟା ଡେଡିକେଟ୍ ଆଜ୍ଞା।
1: ଠିକ ଅଛି, ତେବେ ସୁବଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ, ରହୁଛି ଆଜ୍ଞା, ନମସ୍କାର।
1: ନମସ୍କାର।

0: ହ୍ୟାଲୋ,
1: ଚକଦର ଗ୍ରାମରୁ
0: ଚକଦର ଗ୍ରାମ, ଆମର ବାଙ୍ଗରିପୋଷି ବ୍ଲକ ମୟୂରଭଞ୍ଜରୁ। ଝୁମୁରି ଭଉଣୀ କେମିତି ଅଛନ୍ତି? ଏବେ ତ ବର୍ଷା ଋତୁ, ପ୍ରବଳ ବର୍ଷା ହେଉଛି, ରଥଯାତ୍ରା ଗଲା, ବାହୁଡ଼ା ଯାତ୍ରା, ସେସବୁରେ ବୁଲାବୁଲି କରିଛନ୍ତି ନା ନାହିଁ, କ'ଣ କୁହନ୍ତୁ।
1: ନାଇଁ ତ ଏତେ ବର୍ଷା ହଉଥିଲା ତ କୁଆଡେ ବୁଲାବୁଲି କରିବି ସାର୍ ଏତେ ବର୍ଷାରେ।
0: ଆଚ୍ଛା, ତେବେ ବର୍ତ୍ତମାନ ଆଉ କ'ଣ ସବୁ ଯୋଜନା କରିଛନ୍ତି, ଯେମିତିକି ଭବିଷ୍ୟତରେ କ'ଣ ସବୁ କରିବେ? ଆଉ ବର୍ଷା ଛାଡ଼ିଗଲା ପରେ ଆପଣଙ୍କର ତ ଗୋଟେ ଏ ଯେଉଁ ମେଲୋଡ଼ି ଯାଆନ୍ତି, ମେଲୋଡ଼ି ଗାଇବା ପାଇଁ, ଆଉ ବିଭିନ୍ନ ପ୍ରକାର କ'ଣ କହୁଥିଲେ, ଭଜନ ବେଶୀ ଗାଆନ୍ତି, ତେବେ ସେସବୁ ଅଭ୍ୟାସ କରୁଛନ୍ତି ନା ନାହିଁ, କେମିତି କ'ଣ ସବୁ କରୁଛନ୍ତି କୁହନ୍ତୁ।
1: ଅଭ୍ୟାସ ସେମିତି କରୁଛୁ ଫୋନରେ, ଏବେ ତ ଫୋନରେ ଶୁଣିକି ସବୁ କରୁଛୁ, ତାପରେ ବର୍ଷା ଛାଡ଼ିଗଲା ପରେ କଣ କରିବୁ ଆଉ।
0: ଆଚ୍ଛା, ଯେଉଁ ଟିମ୍ ଅଛି ଆପଣଙ୍କର, ସେ ଟିମ୍ ଯେତେବେଳେ କିଛି ଗୋଟେ ଜାଗାରୁ ଆମନ୍ତ୍ରଣ ଆସେ, ନିମନ୍ତ୍ରଣ ଆସେ, ସମସ୍ତେ ଏକଜୁଟ ହେଇକି ଯାଆନ୍ତି ସେଠି ନା କ'ଣ?
1: ଆଜ୍ଞା, ସମସ୍ତେ ଏକଜୁଟ ହେଇକି ଆମେ ସବୁ ଆମର ଯିଏ ମ୍ୟାନେଜର୍ ସିଏ ଏକଜୁଟ ହେଇକି ଆମକୁ କହିବେ କି
0: ଆଚ୍ଛା,
1: ଏତିକି ବେଳେ ଆମେ କରୁ ସେସବୁ, ତାପରେ ଏକଜୁଟ ହେଇକି ସବୁ ଯାଉ।
0: ତା ପୂର୍ବରୁ ଆପଣମାନେ ରିୟାଜ କରୁଥିବେ ବାଦ୍ୟକାର ମାନଙ୍କ ସହିତ, ଯେଉଁମାନେ ଗୀତ ଗାଆନ୍ତି ସେମାନଙ୍କର ମଧ୍ୟ କମ୍ପୋଜିସନ ଯେଉଁଟା କୁହାଯାଏ, ସେଟା ତ କରୁଥିବେ ନିଶ୍ଚିତ?
1: ଆଜ୍ଞା, ସେଟା ତ ଆମର ରିହର୍ସାଲ ତ ନିହାତି ହବ, କାହିଁକି ନା ବୁକିଂ ଯେହେତୁ ଆସୁଛି ଆମର ତ
0: ହଁ।
1: ରିହର୍ସାଲ ତ ନିହାତି ହବ।
0: ଆଚ୍ଛା, ତା ପୂର୍ବରୁ କୋଉ କୋଉ ଗୀତ ସବୁ ଗାଇବେ? ଧର ଯୋଉ ଗୋଟେ ଜାଗାରେ ଯୋଉ ଗୀତ ସବୁ ପରିବେଷଣ କରନ୍ତି, ସେଇଥିରୁ ଆପଣଙ୍କର ଅନୁରୋଧ ଆସେ ନା କେମିତି କ'ଣ ଗାଇବା ପାଇଁ?
1: ସେମିତି ସାର୍, ଆମେ ଯେତେବେଳେ ଗୀତ ଆମେ ଗାଉଥାଉ ତ ସେତେବେଳେ ଯୋଉ ଗୀତ ସେମାନଙ୍କୁ ଭଲ ଲାଗିଲା ସେଇ ଗୀତ ଅନୁରୋଧ କରିବେ, ନହେଲେ ତାଠୁ ଅଲଗା ଗୀତ ବି ଅନୁରୋଧ କରନ୍ତି, ଯିଏ ଜାଣିଥିବ ଠିକ ଟିକୁ ଗାଇବ, ନହେଲେ ଯିଏ ନ ଜାଣିଥିବ ତାକୁ କହିବ କି ଆମେ ଜାଣିନୁ ବୋଲି କହିଦେବ।
0: ଆଚ୍ଛା ଆଚ୍ଛା, ନିଶ୍ଚିତ ଭାବରେ ସେଇଟା ହେଉଛି ମାନେ ସାଧୁତା, ଯିଏକି ନିଜର ଅକ୍ଷମତାକୁ ପ୍ରକାଶ କରିଦେବାଟା ହିଁ ଭଲ। କିନ୍ତୁ ଯେ ଆମେ ତ ଦର୍ଶକମାନଙ୍କୁ ଆଉ ଭଣ୍ଡେଇ ପାରିବୁନି ଯେ ନା ଏଇଟା ଏମିତି ଗାଆନ୍ତି ବା ସେମିତି ଗାଆନ୍ତି କହିକି। ଠିକ୍ ଅଛି, ତେବେ ଝୁମୁରି ଭଉଣୀ କୁହନ୍ତୁ କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ। ଟାଇଟେଲ ସଙ୍ଗ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ହେମଲତା ବେହେରା, ପୂର୍ଣ୍ଣିମା ସିଂ, ସନ୍ତୋଷୀ ଶାହା, ସନ୍ତୋଷୀ ମିତୁମ, ଅଜିତ ନାୟକ, ପ୍ରୀତି ନାୟକ, ଶ୍ରୁତି ନାୟକ, ପ୍ରିୟ ନାୟକ, ଏତିକି।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଥ୍ୟାଙ୍କ ୟୁ।

0: ସେଟା ଶୁଣାବାର ଉଦ୍ଦେଶ୍ୟଟା ଅଛି ଆଜ୍ଞା।
1: ଏଇ ଯୋଉ ଗୀତଟି ଆପଣ ଅନୁରୋଧ କଲେ ଧରମ କରମ ଚଳଚ୍ଚିତ୍ରର କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କୁହନ୍ତୁ।
0: ଉତ୍ସର୍ଗ କରିବି ଆଜ୍ଞା ମୋର ଦାଦା ମୁରଲୀ ପ୍ରସାଦ କର, ତାପରେ ବି ଆରିଲାଲ ଭୋଇ ଭାଇ ପ୍ରଶାନ୍ତ କୁମାର ଦାସ, ତାଙ୍କର ସ୍ତ୍ରୀ ଲିଲି ଦାସ, ତାପରେ ପାଲି କୁମାରୀ, ପ୍ରଶାନ୍ତ କୁମାରୀ, ଶିକ୍ଷା ଗୋପାଳ, ଗରିବ କର୍ଣ୍ଣ, ଆଉ ଆମର ସ୍ୱର୍ଣ୍ଣପ୍ରଭା କର, ଏତିକି ସମସ୍ତଙ୍କୁ ଡେଡିକେଟ୍ କରିଦେବେ। ଭଗବାନ ସମସ୍ତଙ୍କୁ ସଦ୍ବୁଦ୍ଧି ସଦ୍ ଶିକ୍ଷା ଦିଅନ୍ତୁ, ଆଉ ଚଲା ଉପରେ ସମସ୍ତଙ୍କର ପୁଷ୍ପବୃଷ୍ଟି ହଉ ଆଜ୍ଞା।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ବାରିପଦର କହୁଛି। ହ୍ୟାଲୋ, ନମସ୍କାର।
1: ମୁଁ ନରେନ୍ଦ୍ର କୁମାର ସାହୁ, ଆର ପଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
0: ଆଚ୍ଛା ନରେନ୍ଦ୍ର ଭାଇ, କେମିତି ଅଛନ୍ତି ଆପଣଙ୍କ ଅଞ୍ଚଳରେ?
1: ଭଲ ଅଛି।
0: କଣ ସବୁ ଚାଲିଛି ଆପଣଙ୍କର?
1: ରଥଯାତ୍ରା ଗଲା, ଗୋଟେ ନଦୀ ଅଛି, ସାତ ନଦୀ ଚାରିକର ପାଣି ଘେରରେ ରହିଗଲେ।
0: ଆଚ୍ଛା, ବନ୍ୟା ହେଇଛି?
1: ହଁ, ଆଉ ପାଣି କମିଗଲାଣି।
0: ସେ ଯୋଉ ଚାଷବାସ ସବୁ କରିଥିଲେ ଚାଷୀ ଭାଇ ମାନେ,
1: ନଷ୍ଟ ହେଇଗଲା ସବୁ, ବିଥର ପାଣି ବୁଡ଼ିଗଲା।
0: ତେବେ ବର୍ତ୍ତମାନ ଆଉ କଣ ବିକଳ୍ପ ଅଛି, ଯେମିତିକି ବିଲ ଆଉ ଥରେ ରୋଇବା ପାଇଁ, ଯେମିତିକି ଯଦି ତଳି ଥିବ ଆଉ କାହାର ସେମିତି ସଂଗ୍ରହ କରିବେ, ବା ନିଜର ସେମିତି ବଳକା ତଳି ଅଛି କି?
1: ଆଉ ବଳକା ତଳି ନାହିଁ, ଆଉ ସେ ବିଲ ପଡ଼ିଆ ପଡ଼ିଲା।
0: ତେବେ ଏ ବର୍ଷ ଆଉ ଚାଷ ହେଇପାରିବନି ଯେଉଁଟା ବନ୍ୟାରେ ଧୋଇଗଲା? ଆଚ୍ଛା, ବହୁତ ଦୁଃଖର କଥା।
1: ସରକାରଙ୍କ ତରଫରୁ ଯାହା କିଛି ମିଳିବ,
0: ବୀମା ଥାଏ, ବୀମା ଯୋଉମାନେ ଚାଷୀ ଭାଇମାନେ କରିଥାନ୍ତି ସେମାନଙ୍କର କ୍ଷତିପୂରଣ ମିଳିଥାଏ, ନିଶ୍ଚିତ କରିଥିବେ। ଏବେ ପ୍ରାୟ ସମସ୍ତଙ୍କୁ ସଚେତନ କରାହଉଛି ଚାଷୀ ଭାଇମାନଙ୍କୁ। କୁହନ୍ତୁ, ଆପଣ ଯୋଉ ସିଲେଇ କରୁଥିଲେ, ଏବେ ସିଲେଇ ଠିକ ଭାବରେ କରିପାରୁଛନ୍ତି ନା ନାହିଁ? ମଝିରେ ଟିକେ ଅସୁବିଧା ହେଇଥିଲା ଆପଣଙ୍କର, ସବୁ ଠିକ ଠାକ୍ ଚାଲିଛି ନା ନାହିଁ? ଆଚ୍ଛା, କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ଅର୍ପିତ କାର୍ଯ୍ୟକ୍ରମରୁ?
1: ଏଇ ସୋମବାର ଆସୁଛି ବୋଲବମ୍, ବୋଲବମ୍ ଗୀତ ଗୋଟେ ରଖିଦେବେ, ଏଇ ଆମ ସଂସାରର ବୋଲବମ୍ ଗୀତଟେ ଅଛି, ଏଇ ଆମ ସଂସାର ବୋଲବମ୍ ହରେ ହରେ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କ କେନ୍ଦ୍ରର ବିଶେଷ ଷ୍ଟାଫ୍ ଅଛନ୍ତି ସମସ୍ତଙ୍କୁ, ବୃନ୍ଦାବନ ରାଉଳ, କେ ନାରାୟଣ ପାତ୍ର, ଇନ୍ଦ୍ରାଣୀ ମିଞ୍ଜାଣୀ, ଲାବଣ୍ୟ ବେହେରା, ଲକ୍ଷ୍ମୀନାରାୟଣ ବାଗ, ରବୀନ୍ଦ୍ର ବେହେର, ଆଉ ବିଶେଷ ସବୁ ଶୁଣୁଛନ୍ତି ସମସ୍ତେ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଆଜ୍ଞା,
0: ନମସ୍କାର।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରୁ 5ଟା ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 07922545105। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

ଏଇଠି ରଖୁଛୁ ହେଲୋ ବାରିପଦା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା। ସମୟ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଏଇଠି ଶେଷ କରୁଛୁ ଝୁମର ଗୀତ ପରିବେଷଣ କଲେ ଶିଳ୍ପୀ ଗଣେଶ୍ୱର ମହାନ୍ତି ଏବଂ ସାଥୀ ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ ନାରୀ ମହଲ।

ନଈର ଧାରା ପରି ଅବିରତ ବହି ଚାଲିଥିବା ସମ୍ପର୍କର ଗତି ବିଷୟରେ କଥା ହେଉଥିଲୁ। ସତରେ କେତେ ଅନିଶ୍ଚିତତା ଭରା ମଣିଷର ହାତଗଢ଼ା ଏହିସବୁ ସମ୍ପର୍କ। ଏ ଯେମିତି ଧରନ୍ତୁ ଘର

ସଂସାରଟିଏ ବାନ୍ଧି ପରିବାରଟିଏ ଗଢ଼ି ମଣିଷ କେତେ ସ୍ୱପ୍ନ ଦେଖିଥାଏ। ଆଗକୁ ସଂସାର ବଢ଼ିବ, କାଲି ପୁଣି ହୁଏତ ଘର ଅଗଣାରେ କୁନି କୁନି ପାଦ ପକାଇ ହସି ଖେଳି ବୁଲିବେ ତାର ଜନ୍ମଜାତ। ତାଙ୍କ ହସରେ ଭରିଯିବ ଘର ସଂସାର। ସମୟ ଗଢ଼ିବ, ପିଲାମାନେ ବଡ଼ ହେବେ, ତ ସେମାନଙ୍କୁ ମଣିଷ ଭିତରେ ମଣିଷ କରି ଗଢ଼ି ତୋଳିବା ପାଇଁ ଜନ୍ମଦାତା ହିସାବରେ ସେ ଅଣ୍ଟା ଭିଡ଼ିବ, ଦିନରାତି ପରିଶ୍ରମ କରିବ, ଯେମିତି ପିଲାମାନଙ୍କର କେଉଁଠି ଏତେ ଟିକେ ଅଭାବ ରହିନଯାଉ, ଅସୁବିଧା ରହିନଯାଉ। କିନ୍ତୁ ଭଉଣୀ, ସମ୍ପର୍କର ଅଜଣା ଧାରା ବି ବଡ଼ ଅଦ୍ଭୁତ। ନହେଲେ ଦେଖନ୍ତୁ ନା, ଯେଉଁ ଶିଶୁ ଶବକଟିକୁ ତାର ପିତାମାତା ପାଳିପୋଷି ସାନରୁ ବଡ଼ କରିଥାନ୍ତି, ସିଏ ହିଁ ଦିନେ ତାର ନିଜର ଆପଣାର ସଂସାରଟିଏ ଗଢ଼ିନିଏ ଏବଂ ବୟସର ଅପରାହ୍ନରେ ପହଞ୍ଚିଯାଇଥିବା ପିତାମାତାଙ୍କୁ ନିଜଠୁ ଅଲଗା କରିଦିଏ। ସେମାନଙ୍କୁ ଅବହେଳିତ ଅବସ୍ଥାରେ ଏକୁଟିଆ କରି ଛାଡ଼ିଯାଏ, ଛିଣ୍ଡିଯାଏ ସମ୍ପର୍କର ସୂତା, ଆଦର ଓ ମମତା। ବୃଦ୍ଧ ପିତାମାତାଙ୍କୁ ବୟସାଧିକ୍ୟ ତଥା ନିସଙ୍ଗତା ଭିତରେ ଜୀବନ କାଟିବାକୁ ବାଧ୍ୟ କରାଏ। ଏସବୁ ଶୁଣିବାକୁ ଅସ୍ୱସ୍ତିକର ଶୁଭୁଥିଲେ ବି ଭଉଣୀ, ଏହା ଯେ ଆମ ସମୟର, ସମାଜର ଗୋଟିଏ ନିଚ୍ଛକ ବାସ୍ତବତା, ତାହା କହିଲେ ଭୁଲ ହେବ ନାହିଁ। ତେବେ ସେ ଚାହୁଁନା କାହିଁକି ଏମିତି ଗୋଟିଏ ଅଭାବିତ ଅବସ୍ଥାରେ ସେହି ବୟସ୍କ ମଣିଷମାନେ କ'ଣ କରନ୍ତି? ଅତିଶୟ ଦୁଃଖରେ ଭାଙ୍ଗି ପଡ଼ନ୍ତି ନା ନିଜ ପାଇଁ ନିଜେ ସାହସ ସଞ୍ଚୟ କରି ବଞ୍ଚିବାର ଉପାୟ ଖୋଜି ନିଅନ୍ତି? ଆଜି ଏମିତି କେତୋଟି ଅସମାହିତ ପ୍ରଶ୍ନକୁ ନେଇ ଆମ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ପ୍ରାମାଣିକ ରୂପକ ଅବ୍ୟକ୍ତ ଉଚ୍ଛ୍ୱାସ। ରଚନା ଏବଂ ପ୍ରଯୋଜନା ତପନ ଦତ୍ତା।

ଗୀତ ଥିଲା ସେଦିନର ମାତୃହୃଦୟର ବାତ୍ସଲ୍ୟ ବମତାର ନିର୍ଝର। ହେଲେ ଆଜି ପରିଣତ ବୟସରେ ସେଇ ମାର କଣ୍ଠସ୍ୱର ବ୍ୟକ୍ତ କରୁଛି ବ୍ୟାକୁଳିତ ହୃଦୟର ଅସହାୟତା। ସୁପ୍ତ ହୋଇଯାଇଛି ଆଜି ହୃଦୟ ତଳର ଅବ୍ୟକ୍ତ ଉଚ୍ଛ୍ୱାସ।

0: ଓହୋ, ଏ ବୁଢା ବୁଢ଼ୀ ଦିଟା ମଣିଷ ଘରଟା ଶାନ୍ତିରେ ଶୋଇଦେଲେ, ଆଉ ଶୋଇଦେଲେ ଆଜି ଏହାର ଗୋଟେ ଫାଇନାଲ ହେବ, ତାପରେ ଯାଇ ମୁଁ ଶୋଇବି।
1: ସାବିତ୍ରୀ, ଏତେ କରି କହିଲି ଧୀରେ କାଶ, ହେଲେ ତମେ ମାନିଲନି। ଏବେ ଶୁଣ, ବହୁ ସେପଟେ ଉଠି ପଡ଼ିଲାଣି।
2: ଶୁଣିପାରୁଛି, ହେଲେ ମୁଁ କଣ କରିବି?

0: ଆଧୁନିକ ସଭ୍ୟତାର ପରିବେଶରେ ଯୌଥ ଶବ୍ଦ ଆଜି ମୂଲ୍ୟହୀନ। ତେବେ ଯୌଥ ପରିବାର ଆସିବ ବା କେଉଁଠୁ, କେମିତି ବୁଝିବେ ଆମର ଉତ୍ତରଦାୟିତ୍ୱ ସେହି ଜରାଜୀର୍ଣ୍ଣ ଆତ୍ମୀୟଙ୍କ ହୃଦୟର ଯନ୍ତ୍ରଣା। ଏ ବିଷୟରେ ଆମକୁ ନିଜର ମନ୍ତବ୍ୟ ଦେଇଥିଲେ ଜଣେ ସମାଜସେବୀ, ସେ ହେଲେ ଲେଖିକା ପ୍ରତିମା ମିଶ୍ର।
1: ଯୌଥ ପରିବାର ନାହିଁ, ସମସ୍ତେ ଅଲଗା ଅଲଗା ରହିଲେଣି, ତେଣୁ ବର୍ତ୍ତମାନ ଆଉ ସେ ଯୌଥ ପରିବାରର ଏକାଠି ମିଶିକି ରହିବା, ନିଜ ନିଜ ଭିତରେ ସଂହତି ରକ୍ଷା କରିବା, ଏଇସବୁ ଜିନିଷ ଆଜିକାଲି ଉଠିଗଲାଣି। ମୁଁ ଏତିକି କହିପାରେ ଯେ ପିଲାମାନେ ସଚେତନ ହୁଅନ୍ତୁ ଯେ ମୋ ବାପା ମା ଆମକୁ କେତେ ଦୁଃଖ କଷ୍ଟରୁ ସହ୍ୟ କରିକି ଆମକୁ ଛୋଟରୁ ବଡ଼ଟିଏ କରିଛି, ଆମେ ଯେମିତି ରହିବା ଆମ ବାପା ମା ଆମ ସାଙ୍ଗରେ ସେମିତି ରହିବେ, ତାର ଦୁଃଖ ସୁଖ ଆମେ ଶୁଣିବା, ତାଙ୍କୁ ଲାଳନ ପାଳନ କରିବା, ତାଙ୍କୁ ଆହାପଦ କରିବା, ଏତିକି ଯଦି ନ କରିବେ ତାହେଲେ ତାଙ୍କର ଭବିଷ୍ୟତ ପିଢ଼ି ମାନେ ଶିଖିକିରି ତାଙ୍କୁ ମଧ୍ୟ ସେହିପରି ବ୍ୟବହାର କରିବେ। ଏହା ଧ୍ରୁବ ସତ୍ୟ।

0: ହରିହର ନାୟକ 91 ମସିହାରୁ ୱାଇଫ୍ ଏକ୍ସପାର୍ଡ କରିଗଲା। ଯୋଡ଼ିଏ ପୁଅ ଗୋଟିଏ ଝିଅ, ସେ ପିଲା 3ଟା ଭିତରୁ ବଡ ପୁଅ ଆଉ ସାନ ପୁଅ ସେମାନେ କୁଆଡେ ଗଲେ, କୋଉଠି ଅଛନ୍ତି ବର୍ତ୍ତମାନ, କି ଅବସ୍ଥାରେ ଅଛନ୍ତି, ସେମାନେ ସବୁ ଆଫ୍ଟର ଗ୍ରାଜୁଏସନ୍ ସେମାନେ ସବୁ ଚାଲିଗଲେ ବାହାରେ କାମ କରିବା ପାଇଁ। ଗୋଟିଏ ଝିଅ ଥିଲା, ସେ ଝିଅ ଟିକେ ଆଉ ଯାହା ଥିଲା ଘର ଜମି ବିକେଇ
1: ବାହାର କରିଥିଲେ ପଳେଇଲେ।
0: ଆସମରେ ଆସିଲେ ଯେ କୌଣସି ପ୍ରକାର ଅସୁବିଧା ନାହିଁ, ଜଗନ୍ନାଥ ଦର୍ଶନ କଲୁ, ଟାଇମ୍ ଦୁଇଟା ଖାଇଲୁ ପିଇଲୁ, ପ୍ରଭୁଙ୍କର ନାମ ନେଲୁ, ଆରାମରେ ଅଛୁ।
2: ବ୍ୟାସ ଯୋଉ ଲେଖିଥିଲେ, ପିତା ସ୍ୱର୍ଗ ପିତା ପୁଣ୍ୟ ପିତା ହିଁ ପରମ ତପ ପିତରେ ପ୍ରତିଭା ପର୍ଣ୍ଣ ପ୍ରିୟନ୍ତେ ସର୍ବଦେବତା, ସେଇଟା କେବଳ ବହିପତ୍ରରେ ସୀମିତ ହେଇଗଲା।

0: ତାର ମର୍ମ ସାର ଜିନିଷ ବୁଝିବା ପାଇଁ ବି କିଏ ଚେଷ୍ଟା କରୁନାହାନ୍ତି, ଇନ୍ ତାର ସଚ୍ ୟୁଟିଲାଇଜେସନ୍ କରିବା ପାଇଁ ବି କିଏ ଲୁଗୁଡ଼ିକିଆ ବିମାନଟା କିଏ ଚାହୁଁନାହାନ୍ତି, ସେଟା ଗ୍ରାଜୁଆଲି ସେ ଏଭାଲିସି ହେବା ପରେ ବସିଲାଣି। ପିତା ହେଉଛି ସ୍ୱର୍ଗ, ପିତା ହେଉଛି ପୁଣ୍ୟ, ଯେତେ ପୁଣ୍ୟ କଲେ ମଧ୍ୟ ବାପା ମାଙ୍କର ଅସନ୍ତୁଷ୍ଟରେ କୌଣସି ଦେବତା ବି ତାକୁ ଗ୍ରହଣ କରିବେନି ବା ତାକୁ ଚାହିଁବେନି କି ତାକୁ ବରପ୍ରାପ୍ତି ବି ହେବନି, ଏଇଟା ସତ କଥା ହେଇପାରେ। କିନ୍ତୁ ବର୍ତ୍ତମାନ ଯୋଉ ଷ୍ଟେଜ୍ରେ ଆମେ ଅଛୁ, ଆମେ ଆଜ୍ଞା ଆଉ କାହିଁକି କୋଉ ପିତା, ସେ ପିତା ମାନେ ଯୋଉ ଜିନିଷଟା ପିତା ସେଇଟା ବଦଳିଗଲା ଆଜ୍ଞା, ସେ ଅର୍ଥଟା ଏମିତି ହେଇଗଲାଣି ଆସିକି। ଠିକ ତ ପିତା ଯୋଉ ଜିନିଷଟା ଲିମ୍ବ ପତ୍ର ଗୋଟେ ପିତା ଜିନିଷ, ସେଇ ଯୋଉ ପିତାଟା ବର୍ତ୍ତମାନ ସେଇ ଯୋଉ ପିତା ଥିଲେ ପିତା ସ୍ୱର୍ଗ ବୋଲି ଯୋଉଟା ଲେଖିଥିଲେ ପିତା, ସେଇ ପିତାଟା ବର୍ତ୍ତମାନ ଏଇ ଲିମ୍ବ ପତ୍ର ପିତା ଆଡ଼କୁ ଆସିଗଲା ଆଜ୍ଞା।
1: ରାଧାମଣି ପଣ୍ଡା, ଆମର ସେ ବଡ଼ ପିଲାଟା ଟିକେ ହଇରାଣ କଲାରୁ ଆମେ ପଳେଇ ଆସିଥିଲୁ, ତାପରେ ବୁଢ଼ା ଦେହ ଟିକେ ସିରିୟସ୍ ହେଲା, କଟକ ନେଇଗଲୁ, ସେଇଠି ରହିଲା ବୁଢ଼ାଟା ମାସେ ଭିତରେ ଏକ୍ସପାୟାର୍ଡ ହେଇଗଲେ। ଜଣେଇଲାକୁ ବି କିଏ ଆସିଲେ ନାହିଁ, ପିଲାମାନେ ତମେ ଯାହା କରୁଛ କର ଆମେ ଯିବୁ ନାହିଁ ବୋଲି ତାଙ୍କ ପାଇଁ ସେଇଠି ସୁଯୋଗ ହେଲେ ମୁଁ ଏଇଠି ସୁଯୋଗ ହେଲୁ। ଏ ଅବସ୍ଥାରେ ମୁଁ ଘରୁ ବାହାରି ପଳେଇ ଆସିଛି, ସେଇଟା ତ ବାପା ମୋ କପାଳ ବି ନା କିଛି ନାହିଁ, ମୁଁ କାହାକୁ ନିନ୍ଦା କରୁନାହିଁ, ମୋ କପାଳକୁ ମୁଁ ନିନ୍ଦା କରୁଛି। ମୋ ଭାଗ୍ୟରେ ଥିଲା ଏଇଟା, ମୁଁ ଆସିକି ଆଶ୍ରମ ରହିବାକୁ ରହିଲି ଗଲା। ତମମାନଙ୍କୁ ଯଦି ଆମେ ଜନ୍ମ କଲୁ ତମେ ଯେମିତି ମା ବୋଲିକି ଚିହ୍ନିଲ ନାହିଁ ବୋଲା କଣ କରିବା, ଯେମିତି କହିଲ କିଛି ତ କରିବାର ଉପାୟ ନାହିଁ।

ଅବ୍ୟକ୍ତ ଉଚ୍ଛ୍ୱାସ ରଚନା ଏବଂ ପ୍ରଯୋଜନା ତପନ ଦତ୍ତ ଭଉଣୀ, ଏ ସଂସାରରେ ସମସ୍ତେ କୋଉଠି ନା କୋଉଠି ଗୋଟିଏ ଗୋଟିଏ ସମ୍ପର୍କର ସୂତ୍ରରେ ବନ୍ଧା। ସ୍ନେହ ସୌହାର୍ଦ୍ଦ୍ୟ ଶ୍ରଦ୍ଧା ଆଦରରେ ଗଢ଼ା ସେହି ସମ୍ପର୍କ ଆମ ପାଇଁ ମହୋଷଧି, ଜୀବନ ଜୀଇଁବାର ଅନ୍ୟତମ ଆଧାର ଏବଂ ଉପଲବ୍ଧି। ତେଣୁ ନିଜ ହାତଗଢ଼ା ସମ୍ପର୍କଟିକୁ ଧରି ରଖିବାକୁ ସବୁବେଳେ ଅବଶ୍ୟ ଯତ୍ନ କରନ୍ତୁ।

ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି ଆମର ଆଜିର କାର୍ଯ୍ୟକ୍ରମକୁ ଏଠି ଶେଷ କରିବା। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ସେହି ଅନୁରୋଧ, ଆଜିର ନାରୀମହଲ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେବେ ଭଉଣୀ, ଆଜିର ନାରୀମହଲରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ନାରୀମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଲିନ୍ ଏନ୍ଗୁଏନ୍ଙ୍କୁ ପରାସ୍ତ କରିଛନ୍ତି। ତନ୍ଭି 21-16 ଓ 21-16 ସେଟ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ ତିନିଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ଗତ ଜୁଲାଇ ମାସରେ ଦେଶର କୋଇଲା ଉତ୍ପାଦନ ଗତବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51% ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ଭାରତର ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: This is Akashvani. I'm Anuja Kumar with the Midday News.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶକୁ ନିଶାମୁକ୍ତ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ, ବନ୍ୟା ପରିସ୍ଥିତିରେ ସୁଧାର ନେଇ ସରକାରଙ୍କ ସୂଚନା। ଚଳିତ ବର୍ଷ ପ୍ରଥମ 6 ମାସରେ 5,413 ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୁଲିସ ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଯୁବବର୍ଗ ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନିମନ୍ତେ ଯୁବପିଢ଼ିଙ୍କୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଭାସୀ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ନିମନ୍ତେ ଆଜିଠାରୁ ଦେଶରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଅନ୍ତର୍ଗତ ଦେଶରେ ପ୍ରତ୍ୟେକ ରବିବାର ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
1: ଆଜ ଲିଆ ଗୟା ୟେ ସଂକଳ୍ପ ଆନେ ୱାଲେ 100 ସପ୍ତାହ ତକ୍ ଲଗାତାର ଐସେ ହି ଆଗେ ବଢେଗା। ହର ରବିବାର କଲା, ସଂସ୍କୃତି, ସ୍ପୋର୍ଟସ, ମେଡିଟେସନ, ଅଧ୍ୟାତ୍ମ ଅର୍ ସେବା ସେ ଜୁଡି ଗତିବିଧିଆ ହୋଗି। ନଶା ମୁକ୍ତି କା ସନ୍ଦେଶ ନଏ ଲୋଗୋ ତକ୍ ପହଞ୍ଚେଗା। ଆନେ ୱାଲେ 100 ରବିବାର ନଶା ମୁକ୍ତ ଭାରତ କି ଦିଶା ମେ 100 ମଜବୁତ କଦମ ହୋଗେ, 100 ମଜବୁତ ଷ୍ଟେପ।
0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିକଶିତ ଭାରତ ପାଇଁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶପଥପାଠ କରାଇଥିଲେ। ଶ୍ରୀ କମ୍ବମ୍ ପାର୍ଟି ନିଶାମୁକ୍ତ ସମାଜ ଗଠନ ପାଇଁ ରାଷ୍ଟ୍ର ନିର୍ମାଣର କର୍ଣ୍ଣଧାର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ଫିଟ୍ନେସ୍ ଯୋଗ ସଂସ୍କାର ଓ ସମାଜସେବାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ ଆନ୍ଦୋଳନ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଶାଦ୍ରବ୍ୟର ବେଆଇନ କାରବାର ଓ ଏଥିରେ ସମ୍ପୃକ୍ତ ସିଣ୍ଡିକେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ୍ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ସଫଳ କରିବା ନିମନ୍ତେ ଶପଥପାଠ କରିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ମହାନଦୀର ଜଳସ୍ତର ହ୍ରାସ ପାଉଥିବାବେଳେ ତଳିଆ ଅଞ୍ଚଳରେ ଜଳପ୍ରବାହ ହ୍ରାସ ପାଇଛି। ଉତ୍ତର ଓଡ଼ିଶା ସମେତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଫସଲ କ୍ଷୟକ୍ଷତି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃ ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ ଚଳିତ ବନ୍ୟାରେ ଉତ୍ତର ଓଡ଼ିଶାରେ ବାସଗୃହ, ଭିତ୍ତିଭୂମି ଏବଂ ବ୍ୟାପକ ଫସଲ ନଷ୍ଟ ହୋଇଛି। 8 ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚାଷ ଜମିରେ ବାଲି ଚରିଯାଇଥିବା ଜଣାପଡ଼ିଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ଓ ନିରୀକ୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଏବଂ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ଅନ୍ୟ ମନ୍ତ୍ରୀମାନେ ପ୍ରଭାରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବନ୍ୟାରେ ରାଜ୍ୟର 22ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଶ୍ରୀ ପୂଜାରୀ କହିଛନ୍ତି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଘର ଭାଙ୍ଗିବା ରିପୋର୍ଟ ମିଳିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ବନ୍ୟାରେ ପନିପରିବା କ୍ଷୟକ୍ଷତି, ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଗୃହ କ୍ଷତି ଆକଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗକୁ ବନ୍ୟାରେ ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଶୋଧନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ ବିଭାଗକୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଥିବା ଜଳ ଉତ୍ସକୁ ବିଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରାସ୍ତା ମରାମତି ଓ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇଯାଉଥିବ, ଆମର ଏସେସ୍ମେଣ୍ଟ ମଧ୍ୟ ସେହି ହିସାବରେ ହେଇଯାଉଥିବ। କିଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହୋଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ, ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହୋଇଛି।
0: ମହାନଦୀ କିମ୍ବା ଅନ୍ୟାନ୍ୟ ନଦୀରେ ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ରାଉତ କହିଛନ୍ତି ଗତ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ 47% କମ୍ ବର୍ଷା ହୋଇଥିଲା, ମାତ୍ର ଅନ୍ୟପକ୍ଷରେ ଜୁଲାଇ ମାସରେ ସ୍ୱାଭାବିକଠାରୁ 38% ଅଧିକ ବର୍ଷା ହୋଇଛି। କେତେକ ସ୍ଥାନରେ ଲଗାଣ ବର୍ଷାରେ 200 ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ରାଉତ କହିଛନ୍ତି।
2: ସାରନ୍ଦୀରେ ବି ବନ୍ୟାର ପ୍ରକୋପ କମିଗଲାଣି ଆଉ ଧୀରେ ଧୀରେ ସେ ଅଞ୍ଚଳ ଜଳବନ୍ଦୀରୁ ମୁକ୍ତ ହେଉଛି। ସେମିତି ଆନନ୍ଦପୁର ବ୍ୟାରେଜରେ ଆମର ଆଜି ଅଛି 34.66, ତାର ଡେଞ୍ଜର ଲେବୁଲ 38.36, ଅର୍ଥାତ୍ ପାଖାପାଖି 4 ମିଟର ତଳେ ପାଣି ଅଛି। ପାଣି ବହୁତ କମ୍, ତା ଦ୍ୱାରା କୌଣସି ବନ୍ୟା ହେବାର ଆଶଙ୍କା

0: ଯେଉଁ ରହିଲା ମଥାଲି ରୋଡ୍ ବ୍ରିଜ୍ ଜଳକାର ସେଠି 6.10 meter ଅଛି, ତାର ଡେଞ୍ଜର ଲେବୁଲ ଆମେ ଜାଣିଛେ 6.50 meter।
1: କେନ୍ଦ୍ରାପଡ଼ା ଜିଲ୍ଲାରେ 9 ବ୍ଲକର 85 ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 170 ଗ୍ରାମ ଏବଂ ପଟ୍ଟାମୁଣ୍ଡେଇ ପୌରାଞ୍ଚଳର 11 ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ 88,793 ଜଣ ପ୍ରଭାବିତ ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। 6 ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ଉପରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୁଲିସ୍ ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରଥମ 6 ମାସରେ 4,873 ଜଣ ନିଖୋଜ ଶିଶୁଙ୍କ ମଧ୍ୟରୁ ପୁଲିସ୍ 5,413 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପୁରୀ ଜିଲ୍ଲା ପୁଲିସ୍ ସର୍ବାଧିକ 1,161 ଜଣ ଶିଶୁଙ୍କୁ ଉଦ୍ଧାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସେହିପରି ଚଳିତ ବର୍ଷ ପ୍ରଥମ 6 ମାସ ମଧ୍ୟରେ 12,177 ଜଣ ନିଖୋଜ ମହିଳାଙ୍କ ମଧ୍ୟରୁ 10,605 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରେ ହର୍ ଘର ତ୍ରିରଙ୍ଗା ଅଭିଯାନ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଭିଯାନରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଛକଗୁଡ଼ିକରେ ବିକାଶ ଯାତ୍ରା, ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସାଇବର ଠକେଇ, ସୁକନ୍ୟା ଯୋଜନା ଆଦି ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିମାନେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପାଣିପାଗ ରାଜ୍ୟରେ ଝଡ଼, ବଜ୍ରପାତ ଓ ପବନ ସମ୍ଭାବନାକୁ ନେଇ ଆଗାମୀ 24 ଘଣ୍ଟା ପାଇଁ 23 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ଅରବିନ୍ଦ ମୁଦୁଲି। ଶିଳ୍ପୀ ଗାଇଛନ୍ତି ନିଜ ରଚନାରୁ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଉଛନ୍ତି ଅରବିନ୍ଦ ମୁଦୁଲି। କଣ୍ଠରେ ତାଙ୍କର ଗଜେନ୍ଦ୍ର ପ୍ରସାଦ ଦାସଙ୍କ ରଚନା।

ଶୁଣିଲେ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟା ପାଇଁ ଭକ୍ତିଗୀତର କାର୍ଯ୍ୟକ୍ରମ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଉଦିତ ନାରାୟଣଙ୍କ କଣ୍ଠରୁ, ଗୀତିକାର ନିଜାମ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00 ଅପରାହ୍ନ 5 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 0679225415। ଆମର ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 0679225415।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପା ପୋଛା ଇତ୍ୟାଦି କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ସାହୁ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଏଇ ବିଶାଲ ରନା ସବୁ ପ୍ରପର ଚାଲିଥାଏ।
2: କାଲି ତାର ବ୍ୟାଙ୍କ ଆକାଉଣ୍ଟରେ 15,000 ଟଙ୍କାର ଫ୍ରଡ୍ ହେଇଛି ଜାଣିଛ?
1: କିନ୍ତୁ କିଛି ଟେନସନ୍ ହିଁ ନାହିଁ ତାର, ଦେଖ।
3: ଟେନସନ୍ କାହିଁକି, ମୋର କିଛି ଭୁଲ ନଥିଲା, ତଥାପି ଫ୍ରଡ୍ ହେବା ମାତ୍ରେ ମୁଁ ତୁରନ୍ତ ବ୍ୟାଙ୍କକୁ ଇନଫର୍ମ କରିଦେଲି। RBI କହେ ଯଦି ଆପଣଙ୍କ ଆକାଉଣ୍ଟରୁ କିଏ ଠକିକି ପଇସା ବାହାର କରିଛି ତେବେ ବ୍ୟାଙ୍କକୁ ଯେତେ ଶୀଘ୍ର ପାରନ୍ତି ଇନଫର୍ମ କରନ୍ତୁ। 3 ଦିନ ଭିତରେ କରିବେ ତ କୌଣସି କ୍ଷତି ନାହିଁ, ଯେତେ ଲେଟ୍ କରିବେ ସେତେ ବେଶୀ କ୍ଷତି। ନିଜ ବ୍ୟାଙ୍କ ଆକାଉଣ୍ଟର ପିନ୍, ପାସୱାର୍ଡ ଆଉ OTP କାହା ସାଥିରେ ସେୟାର କରନ୍ତୁ ନାହିଁ। RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ज्यादा बोनस अपनों के लिए सबसे सही RPLI, इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।
6: मोर जने जीदिया पड़ोसी अछि, पूरा कॉलोनी सोलर पैनल लगे सालेनी, किंतु से मानिबा को प्रस्तुत नथिले सतरे बिजुली बिल जीरो आसी पारे। मु कहली पुओ ना हेउची PM सूर्यघर मुफ्त बिजुली योजना। तापरे जण जण करी समस्तंकर बिजुली बिल जीरो आसीबाकु लागिला। तापरे कहिले एबे लगेइबाकु ही पड़िबो। PM सूर्यघर मुफ्त बिजुली योजना जोड़ी हेबा पाई पंजीकृत करंतु PMsuryaghar.gov.in।
7: हर घर सूर्यघर आदमी

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ଏବଂ ମାନସିକ ଭାବେ ସୁଦୃଢ଼ ହେବା ଆବଶ୍ୟକ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର କଲେ ଶୁଭାରମ୍ଭ। ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର, 23 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଏବଂ ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା। ଦେଶ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦେଶର ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ସୁଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଶ୍ରୀ ମୋଦି ଜନସାଧାରଣଙ୍କୁ ନିଶାଠାରୁ ଦୂରେଇ ରହିବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି।
1: आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा दूर ही रहे, यही इस अभियान का उद्देश्य है। हम सबको ये संकल्प लेना है, हमारे युवा नशे और ड्रग्स के खतरों को समझे।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ନିଶା ଲୋକଙ୍କୁ ସେମାନଙ୍କ ଲକ୍ଷ୍ୟଠାରୁ ଦୂରେଇ ଦେଇଥାଏ। ଏହା କେବଳ ଗୋଟିଏ ପରିବାରକୁ ନଷ୍ଟ କରେ ନାହିଁ, ବରଂ ଦେଶର ଶକ୍ତିକୁ ମଧ୍ୟ ଦୁର୍ବଳ କରିଦିଏ। 100 ସପ୍ତାହ ବ୍ୟାପୀ ଏହି ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୁବପିଢ଼ି

0: ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ଏକ ବ୍ୟାପକ ସାମାଜିକ ଜନ ଆନ୍ଦୋଳନ। ରାଜ୍ୟ ସରକାର ନିଶାଦ୍ରବ୍ୟର ବେଆଇନ କାରବାର ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ନିଶା ପୀଡ଼ିତଙ୍କ ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ନିଶା କାରବାର ସମ୍ପର୍କରେ ଆପଣମାନେ ଗୋପନରେ ପୋଲିସକୁ ଏ ବାବଦରେ ଜଣାନ୍ତୁ ଏବଂ ପୋଲିସ ଏ କଥାକୁ ଗୋପନ ରଖିବ ଏବଂ ଯେଉଁମାନେ ନିଶା କାରବାର କରୁଥିବେ ସେ ବ୍ୟବସାୟୀ ହୁଅନ୍ତୁ ଦଲାଲ ହୁଅନ୍ତୁ ଏବଂ ଯେଉଁ ପିଲାମାନଙ୍କୁ ପ୍ରଭାବିତ କରୁଛନ୍ତି ଇଏ ବିଷୟରେ ଜାଣିଲା ମାତ୍ରେ ପୋଲିସକୁ ଖବର ଦେଲେ ନିଶ୍ଚିତ ଭାବରେ ପୋଲିସ ସେମାନଙ୍କର ନାମକୁ ଗୁପ୍ତ ବି ରଖିବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି।
0: ରାଜ୍ୟର 453 ନିର୍ଦ୍ଦିଷ୍ଟ କେନ୍ଦ୍ରରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଭିଏନ୍ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ନିଶାମୁକ୍ତ ଯୁବ ଭାରତ ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବବର୍ଗ ଓ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିଥିଲେ। ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଓ ବିକଶିତ ଭାରତ 2047ର ସ୍ୱପ୍ନକୁ ସାକାର କରିବାରେ ଛାତ୍ରଛାତ୍ରୀଙ୍କର ସକ୍ରିୟ ଭାଗିଦାରୀକୁ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ କରାଯାଇଛି। ବରଗଡ଼ଠାରେ ନିଶାମୁକ୍ତ ଯୁବ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ବକ୍ତାମାନେ ସଚେତନ କରିବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। କଟକସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଆସନ୍ତାକାଲି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମଙ୍ଗଳବାର ରାଷ୍ଟ୍ରପତି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକ ଏବଂ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବଂ ବିହାର ମିଳିମିଶି କାର୍ଯ୍ୟ କରିବେ ବୋଲି ବିହାର କ୍ରୀଡ଼ାମନ୍ତ୍ରୀ ସୁଶ୍ରୀ ଶ୍ରେୟସୀ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶଙ୍କ ସହ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ସୁଶ୍ରୀ ସିଂହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନ ପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ନୂତନ ପ୍ରତିଭା ଚୟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସମଗ୍ର ଦେଶ ପାଇଁ ଏକ ପ୍ରେରଣା ବୋଲି ସୁଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଧୀରେ ଧୀରେ ବନ୍ୟା ସ୍ଥିତି ସୁଧୁରିବାରେ ଲାଗିଛି। ମହାନଦୀର ଜଳସ୍ତର ହ୍ରାସ ପାଉଥିବାବେଳେ ତଳିଆ ଅଞ୍ଚଳରେ ଜଳପ୍ରବାହ କମିଛି। ବନ୍ୟା ଯୋଗୁଁ 22ରୁ ଉର୍ଦ୍ଧ୍ୱ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବନ୍ୟା ସମୟରେ ବହୁ ଘର ଏବଂ ଫସଲ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ସାମ୍ନାକୁ ଆସୁଛି। ଏହାର ଆକଳନ ପାଇଁ ମାନବୀୟ ଦୃଷ୍ଟିକୋଣରୁ ତଥା ସମ୍ବେଦନଶୀଳ ହୋଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକରେ ବିଦ୍ୟୁତ୍ ସରବରାହ, ସଡ଼କ ମରାମତି, ଘାଇ ମରାମତି ଆଦି ପାଇଁ ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ମହାନଦୀ କିମ୍ବା ଅନ୍ୟ ନଦୀରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ, ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ବୋଲି ଶ୍ରୀ ରାଉତ କହିଛନ୍ତି।
2: ରେଙ୍ଗାଲି ରିଜର୍ଭରେ ଆମେ ତ ତାକୁ କଣ୍ଟ୍ରୋଲ କରିକି ମାତ୍ର ଗୋଟିଏ ଗେଟ୍ ଖୋଲିଛୁ, ଯାହାଦ୍ୱାରା ପାଖାପାଖି 2000 କ୍ୟୁମିକ୍ ଜଳ ତଳକୁ ପ୍ରବାହିତ ହେଉଛି। ତାଦ୍ୱାରା କୌଣସି ବନ୍ୟା ହେବାର ଆଶଙ୍କା ହିଁ ନାହିଁ, କାରଣ ଆମେ ଯେଉଁ ବନ୍ୟା ଫେସ୍ କରିଥିଲେ ଯେତେବେଳେ ଗୋଟେ ବଡ଼ ପ୍ଲଟ୍ ପାଇଥିଲେ ପାଖାପାଖି 8000 କ୍ୟୁସେକ୍ସର, ତେଣୁ ସେ ଅସୁବିଧା ହୋଇଥିଲା, ଏବେ ସେଠି କୌଣସି ବନ୍ୟା ପରିସ୍ଥିତି ନାହିଁ।
0: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଉ 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ ଜିଲ୍ଲା ଶାଳନ୍ଦୀ ଓ ବୈତରଣୀ ନଦୀ ବନ୍ୟାରେ 6ଟି ବ୍ଲକରେ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି। ପ୍ରଶାସନ ପକ୍ଷରୁ ରିଲିଫ୍ କାର୍ଯ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସହିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାର 9ଟି ବ୍ଲକରେ 85ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନ ବନ୍ୟା ପ୍ରଭାବରେ ରହିଛି। ଗ୍ରାମାଞ୍ଚଳରେ ପଶୁ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ଗରଦପୁର ବ୍ଲକର

0: ସାନ ନୟନପୁର ଗ୍ରାମରେ ସବୁଜ ପଶୁ ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ତିନୋଟି ଏସ୍ଆର୍ସି ପାୱାର ବୋଟ୍, 81ଟି ଦେଶୀ ଡଙ୍ଗା ଓ 15ଟି ଯାନ୍ତ୍ରିକ ଡଙ୍ଗା ନିୟୋଜିତ ହୋଇଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକ ଗଡ଼ଗଡ଼ିଆ ଘାଟରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କୋଟେଞ୍ଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ, ଅନୁସୂଚିତ ଜାତି ଓ ଜନଜାତି ଆଇନ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାରେ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ। ଶିବିରରେ 196 ଅଭିଯୋଗର ଶୁଣାଣି ହୋଇଥିଲା। ଗଞ୍ଜାମ ଜିଲ୍ଲା ଆସିକା ମହାବିଦ୍ୟାଳୟ ପରିସରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତାର ନମୁନା ପରୀକ୍ଷଣ ଓ ପ୍ରସାରଣ ଉପରେ ଅବଗତ କରାଯାଇଥିଲା। ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଙ୍ଗଲ ବାଗଚେଲି ଜୟପୁର ରେଳ ସେକ୍ସନ ବୁଲି ଦେଖିଛନ୍ତି। ଏହାସହ ବଦେୟାରପୁର, ଜଗଦଲପୁର, ଜୟପୁରଠାରେ ନିର୍ମାଣାଧୀନ ମାଲଗୋଦାମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ସିଙ୍ଗଲ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ପହଞ୍ଚିଛି। ଏଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଓ 9 କାଂସ୍ୟ ପଦକ ରହିଛି। ଭାରତର ମୁଷ୍ଟିଯୋଦ୍ଧାମାନେ 7 ସ୍ୱର୍ଣ୍ଣ ଓ 3 ରୌପ୍ୟ ପଦକ ଜିତିଛନ୍ତି। ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ଏବଂ ମାନସିକ ଭାବେ ସୁଦୃଢ଼ ଥିବା ଆବଶ୍ୟକ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର କଲେ ଶୁଭାରମ୍ଭ। ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର, 23 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଏବଂ ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କ'ଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବନ୍ଧୁତା ଜୀବନର ସବୁଠାରୁ ଅମୂଲ୍ୟ ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଏହି ଅନନ୍ୟ ସମ୍ପର୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ଭାରତୀୟ ଇତିହାସ, ସାହିତ୍ୟ ଏବଂ ପୁରାଣ ମାନବିକ ମୂଲ୍ୟବୋଧ, ବିଶ୍ୱାସ ଏବଂ ନିରୋଳା ବନ୍ଧୁତାର ଅନେକ ମହାନ ଉଦାହରଣରେ ପରିପୂର୍ଣ୍ଣ। ଭାରତୀୟ ସଂସ୍କୃତିରେ ବନ୍ଧୁତାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇ ଘୋଷଣା କରାଯାଇଛି, ବସୁଧୈବ କୁଟୁମ୍ବକମ୍। ଇତିହାସ ଏବଂ ପୁରାଣରେ ଏପରି କେତେକ ପ୍ରସିଦ୍ଧ ବନ୍ଧୁତାର ବର୍ଣ୍ଣନା ରହିଛି ଯାହା ଆଜି ମଧ୍ୟ ମାନବୀୟ ସମ୍ପର୍କ ଏବଂ ନିଃସ୍ୱାର୍ଥପର ପ୍ରେମର ପ୍ରକୃଷ୍ଟ ଉଦାହରଣ ଭାବେ ଗ୍ରହଣ କରାଯାଏ। ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଅବସରରେ ଏପରି କେତେକ ବନ୍ଧୁତ୍ୱ ସମ୍ପର୍କରେ ଆସନ୍ତୁ ଜାଣିବା। ବନ୍ଧୁତ୍ୱ ପ୍ରସଙ୍ଗ ଆସିବା ମାତ୍ରେ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ବନ୍ଧୁ ସୁଦାମାଙ୍କ ପ୍ରସଙ୍ଗ ପ୍ରଥମେ ଆସିଥାଏ। ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାର ରାଜା ହୋଇଥିବା ସତ୍ତ୍ୱେ ତାଙ୍କ ପିଲାଦିନର ଗରିବ ବନ୍ଧୁ ସୁଦାମାଙ୍କୁ ଯେପରି ଭାବେ ଆଦର ଏବଂ ସମ୍ମାନ ଜଣାଇଥିଲେ ତାହା ନିଃସ୍ୱାର୍ଥପରତା, ପବିତ୍ରତା ଏବଂ ଅମର ବନ୍ଧୁତାର ସବୁଠାରୁ ଶ୍ରେଷ୍ଠ ଉଦାହରଣ। ସାନ୍ଦିପନୀ ମୁନିଙ୍କ ଆଶ୍ରମରେ ସାଙ୍ଗ ହୋଇ ଶିକ୍ଷା ଗ୍ରହଣ କରୁଥିଲେ ଶ୍ରୀକୃଷ୍ଣ ଏବଂ ସୁଦାମା। ଆଶ୍ରମ ଜୀବନ ପରେ ସୁଦାମାଙ୍କ ସଂସାର ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ଗତି କରୁଥିଲା। ପତ୍ନୀଙ୍କ ବାରମ୍ବାର ଅନୁରୋଧ କ୍ରମେ ସୁଦାମା ନିଜ ବନ୍ଧୁ କୃଷ୍ଣଙ୍କୁ ସାକ୍ଷାତ କରିବାକୁ ଦ୍ୱାରକା ନଗରୀ ବାହାରିଥିବା ବେଳେ ସାଙ୍ଗରେ ନେଇଯାଇଥିଲେ କିଛି

0: ଖୁଦ ଭଜା। ସେଠାରେ ଶ୍ରୀକୃଷ୍ଣ ତାଙ୍କୁ ଯେପରି ଆତିଥ୍ୟ ପ୍ରଦାନ କଲେ ଏବଂ ଖୁଦ ଭଜାକୁ ଅତି ଆନନ୍ଦର ସହିତ ଖାଇଲେ ତାହା ଅବର୍ଣ୍ଣନୀୟ। ସୁଦାମା କିଛି ମାଗିନଥିଲେ ମଧ୍ୟ ଖୁଦ ଭଜା ପ୍ରତିବଦଳରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅକଳ୍ପନୀୟ ସମ୍ପତ୍ତି ପ୍ରଦାନ କରିଥିଲେ। ଏହି ସମ୍ପର୍କ ଶିକ୍ଷା ଦେଇଥାଏ ଯେ ବନ୍ଧୁତା କେବେ ଧନ ମାନ କିମ୍ବା ପଦବୀ ଦେଖି ହୁଏ ନାହିଁ, ଏହା କେବଳ ହୃଦୟରୁ ଯୋଡ଼ି ହୋଇଥାଏ ଏବଂ ବନ୍ଧୁତାରେ ଛଳନା ନଥାଏ। ମହାଭାରତରେ କର୍ଣ୍ଣ ଏବଂ ଦୁର୍ଯ୍ୟୋଧନଙ୍କ ବନ୍ଧୁତା ଅଟଳ ବିଶ୍ୱାସ ଏବଂ ତ୍ୟାଗର ପ୍ରତୀକ। ଯେତେବେଳେ ସମସ୍ତେ କର୍ଣ୍ଣଙ୍କୁ ସୁତପୁତ୍ର କହି ତାଙ୍କ ଜାତି ଓ ପରିଚୟକୁ ନେଇ ପ୍ରଶ୍ନ ଉଠାଇବା ସହ ପରିହାସ କରିଥିଲେ, ସେତେବେଳେ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗରାଜ୍ୟର ରାଜପଦ ଦେଇଥିଲେ। କର୍ଣ୍ଣ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନଙ୍କ ପ୍ରତି ତାଙ୍କର ବନ୍ଧୁତା ଓ ଋଣ ପରିଶୋଧର ପ୍ରତିଜ୍ଞା ରକ୍ଷା କରିଥିଲେ। ଏହି ବନ୍ଧୁତା ମହାଭାରତର ସବୁଠାରୁ ଆବେଗପୂର୍ଣ୍ଣ ଅଧ୍ୟାୟ। ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ଦେବା ସହ ତାଙ୍କର ଆତ୍ମବିଶ୍ୱାସ ଫେରାଇଥିଲେ। ତାଙ୍କର ଏହି ଉଦାରତା ପାଇଁ କର୍ଣ୍ଣ ଆଜୀବନ ତାଙ୍କ ପ୍ରତି ବିଶ୍ୱାସୀ ରହିଥିଲେ। ଦୁର୍ଯ୍ୟୋଧନଙ୍କ ନୀତିରେ ଅନେକ ଭୁଲ ଥିବା ଏବଂ କୌରବମାନେ ଅଧର୍ମ ମାର୍ଗରେ ରହିଥିବା ଜାଣି ମଧ୍ୟ ବନ୍ଧୁତ୍ୱର ଧର୍ମ ନିର୍ବାହ କରିବା ପାଇଁ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ସ୍ଥିର କରିଥିଲେ। ଦିଲ୍ଲୀର ଶେଷ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନ ଏବଂ ତାଙ୍କ ମହାକାବ୍ୟକାର ସଖା ଚନ୍ଦବରଦାଇଙ୍କ ସମ୍ପର୍କ ବୀରତ୍ୱ, ସାହିତ୍ୟ ଏବଂ ଅତୁଟ ବନ୍ଧୁତାର ପ୍ରତୀକ ଭାବେ ପରିଚିତ। ଚନ୍ଦବରଦାଇ ଥିଲେ ପୃଥ୍ୱୀରାଜଙ୍କ ପରମ ମିତ୍ର, ବିଶ୍ୱସ୍ତ ପରାମର୍ଶଦାତା ଏବଂ ଯୁଦ୍ଧକ୍ଷେତ୍ରର ସହଯୋଗୀ। ଏପରିକି ମହମ୍ମଦ ଘୋରୀଙ୍କଠାରୁ ପରାସ୍ତ ହେବା ପରେ ପୃଥ୍ୱୀରାଜ ଚୌହାନ ବନ୍ଦୀ ହୋଇଥିଲେ ଏବଂ ତାଙ୍କୁ ଆଫଗାନିସ୍ତାନର ଗଜନି ନିଆଯାଇ ଅନେକ ଅତ୍ୟାଚାର କରାଯିବା ସହ ତାଙ୍କ ଆଖି ଫୁଟାଇ ଦିଆଯାଇଥିଲା। ଚନ୍ଦବରଦାଇ ନିଜ ଜୀବନକୁ ବାଜି ଲଗାଇ ଏକାକୀ ଗଜନି ଯାତ୍ରା କରି ପୃଥ୍ୱୀରାଜଙ୍କ ସହିତ ସାକ୍ଷାତ କରିବାରେ ସଫଳ ହୋଇଥିଲେ। ଗଜନିରେ ଏକ ଧନୁବିଦ୍ୟା ପ୍ରତିଯୋଗିତା ସମୟରେ ଚନ୍ଦବରଦାଇ ମହମ୍ମଦ ଘୋରୀକୁ ପ୍ରବର୍ତ୍ତାଇଥିଲେ ଯେ ପୃଥ୍ୱୀରାଜ ନ ଦେଖି ମଧ୍ୟ ଶବ୍ଦଭେଦୀ ବାଣ ମାରିପାରିବେ। ଘୋରୀ ପୃଥ୍ୱୀରାଜଙ୍କୁ ଶବ୍ଦଭେଦୀ ବାଣ ମାରିବାକୁ ଆଦେଶ ଦେବାରୁ ଚନ୍ଦବରଦାଇ ଏକ ଦୋହା ମାଧ୍ୟମରେ ଘୋରୀର ଅବସ୍ଥାନ ସମ୍ପର୍କରେ ପୃଥ୍ୱୀରାଜଙ୍କୁ ଗୁପ୍ତରେ ସୂଚନା ଦେଇଥିଲେ। ଚାର ବାନ୍ସ ଚବିଶ ଗଜ ଅଙ୍ଗୁଲ ଅଷ୍ଟ ପ୍ରମାଣ ତା ଉପର ସୁଲତାନ ହେ ମଚୁ କୋ ଚୌହାନ। ଏହି ସଂକେତ ପାଇବା ମାତ୍ରେ ପୃଥ୍ୱୀରାଜ ତୀର ନିକ୍ଷେପ କରି ମହମ୍ମଦ ଘୋରୀକୁ ହତ୍ୟା କରିଥିଲେ। ତେବେ ଶତ୍ରୁ ହାତରେ ମରିବା ଅପେକ୍ଷା ବନ୍ଧୁମାନେ ପରସ୍ପରକୁ ଖଡ଼ଗରେ ଆଘାତ କରି ସେଇଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଇତିହାସ ଓ ଲୋକକଥାରେ ବର୍ଣ୍ଣନା କରାଯାଇଛି। ମେୱାଡ଼ର ମହାରାଜା ମହାରାଣା ପ୍ରତାପ ଏବଂ ତାଙ୍କ ପ୍ରିୟ ଅଶ୍ୱ ଚେତକର ସମ୍ପର୍କ ମଣିଷ ଓ ପଶୁ ବନ୍ଧୁତାର ଚରମ ଉଦାହରଣ। ଏହା ଭାରତୀୟ ଇତିହାସର ଏକ ଗୌରବମୟ ଏବଂ ମର୍ମସ୍ପର୍ଶୀ ଅଧ୍ୟାୟ। ପ୍ରତାପଙ୍କ ପ୍ରତ୍ୟେକ ସଂଘର୍ଷପୂର୍ଣ୍ଣ ଦିନରେ ଚେତକ ତାଙ୍କର ଛାୟା ପରି ସାଥୀ ହୋଇ ରହିଥିଲା। ଯୁଦ୍ଧକ୍ଷେତ୍ରରେ ତାଙ୍କର ସଙ୍କେତକୁ ବିନା ଦ୍ୱିଧାରେ ବୁଝିପାରୁଥିଲା ଚେତକ। ମୋଗଲ ସମ୍ରାଟ ଆକବରଙ୍କ ବିଶାଳ ସେନା ବିରୁଦ୍ଧରେ ମହାରାଣା ପ୍ରତାପ ହଳଦୀଘାଟ ଯୁଦ୍ଧ ଲଢୁଥିବା ବେଳେ ଗୁରୁତର ଆହତ ହେବା ସତ୍ତ୍ୱେ ମଧ୍ୟ ଚେତକ ନିଜ ପ୍ରାଣକୁ ବାଜି ଲଗାଇ ଏକ ବିଶାଳ 25 ଫୁଟ ଚଉଡ଼ା ନାଳକୁ ଏକକାଳୀନ ଡେଇଁ ପାର ହୋଇ ପ୍ରତାପଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା ଏବଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲା। ଆଜି ମଧ୍ୟ ରାଜସ୍ଥାନର ହଳଦୀଘାଟ ନିକଟସ୍ଥ ଚେତକ ସମାଧିସ୍ଥଳରେ ଏହି ମହାନ ଅଶ୍ୱର ବୀରତ୍ୱ ଏବଂ ମଣିଷ ପଶୁ ବନ୍ଧୁତାର ଗାଥା ଜୀବିତ ରହିଛି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
2: ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
3: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
5: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-34

ବାସନ୍ତୀ ମାଝୀ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ କାନ୍ଦନ ହାସ୍ତା, ହପ୍ନା କିସ୍କୁ, ଚାମ୍ପାଇ ସରେନ, ବୁକାଇ ମାଝୀ, ଧନୁର୍ଜୟ ମାର୍ଣ୍ଡି, କାସ୍ତୁର ମାଝୀ, ବଳରାମ ହେମ୍ରମ, କାର୍ମି ସରେନ ଏବଂ ଭାଗ ମାର୍ଣ୍ଡି।

0: சுபணி. ସମ୍ବାଦ ପଢୁଛନ୍ତି ସରିତା ସାହୁ। ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। କଙ୍ଗୋରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କ ସୂଚନା ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନରେ ବିଡବ୍ଲ୍ୟୁଏଫ୍ ୱାର୍ଲଡ୍ ଟୁର୍ ଟାଇଟଲ୍ ହାସଲ କରି ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରି ସେ ଏହା କହିଛନ୍ତି। ନିଶାମୁକ୍ତ ଅଭିଯାନ ଅଧୀନରେ ଏହାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି କରାଯାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାର ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: केवल शरीर को नुकसान नहीं पहुंचाता, नशा एक माँ की मुस्कान छीन लेता है, नशा एक पिता के सपनों को चूर चूर कर देता है। और जब परिवार में, समाज में ऐसा होता है और कहीं ना कहीं राष्ट्र की शक्ति भी कमजोर पड़ जाती है। और इसलिए हमें हर एक युवा को नशे के चुंगल में फंसने से बचाना है।
0: ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି।
1: ଅନଲାଇନ ଜୁଡ଼େ ଦେଶ କେ ଅଲଗ ଅଲଗ କ୍ଷେତ୍ର 1 କରୋଡ଼ ସେ ଅଧିକ।

0: ରାଜଧାନୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସ୍ୱଚ୍ଛ ଭାରତ ସବୁଜ ଭାରତ ଏବଂ ଫିଟ୍ ଇଣ୍ଡିଆ ବିଷୟବସ୍ତୁ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯକ୍ଷ୍ମାମୁକ୍ତ ଭାରତ ସ୍ୱଚ୍ଛ ଭାରତ ଏକ୍ ପେଡ୍ ମା କେ ନାମ ଏବଂ ହର୍ ଘର୍ ତ୍ରିରଙ୍ଗା ଆଦି ଜାତୀୟ ଅଭିଯାନ କାର୍ଯ୍ୟକାରୀ କରିବା ଦିଗରେ ଏନ୍ସିସିର ପ୍ରତିବଦ୍ଧତା ଦର୍ଶାଇ ଏହି ସାଇକ୍ଲୋଥନ୍ କାର୍ଯ୍ୟକ୍ରମ କରାଯାଇଛି। ବୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ୱାର୍ଲଡ୍ ୱିଦିନ୍ କ୍ଲଥ୍ ନ୍ୟୁ ଅର୍ଡର ଅଫ୍ ୱିଭେନ୍ ମେକିଙ୍ଗ୍ ଶୀର୍ଷକ ପ୍ରଦର୍ଶନୀ ଉଦ୍ଘାଟନ କରାଯିବ। ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ପୂର୍ବାହ୍ନ 11:00 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଆସନ୍ତା 6 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆସନ୍ତା 7 ତାରିଖରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ରାଷ୍ଟ୍ର କଙ୍ଗୋରେ ଇବୋଲା ସଂକ୍ରମଣର ବୃଦ୍ଧି ପାଇଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଇବୋଲା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି। ସେହିପରି ବିଦେଶୀ ରାଷ୍ଟ୍ରଗୁଡ଼ିକରୁ ଲୋକଙ୍କ ଯାତାୟତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇବୋଲା ସଂକ୍ରମଣ ଆତଙ୍କ ବଢ଼ିଯାଇଛି। ଡବ୍ଲ୍ୟଏଚ୍ଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇବୋଲାରେ ସମ୍ପ୍ରତି କଙ୍ଗୋରେ 3,605 ଜଣ ଆକ୍ରାନ୍ତ ସୁନିଶ୍ଚିତ ଚିହ୍ନଟ କରାଯାଇଥିବାବେଳେ 1,587 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ବିଡବ୍ଲ୍ୟଏଫ୍ ୱାର୍ଲଡ୍ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନ୍ଗୁଏନ୍ଙ୍କୁ 21-16 ଓ 21-16 ସେଟ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନରେ ବିଡବ୍ଲ୍ୟଏଫ୍ ୱାର୍ଲଡ୍ ଟୁର୍ ଟାଇଟଲ୍ ହାସଲ କଲେ ଭାରତର ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭବାନୀପାଟଣାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସୁଭଦ୍ରା ଯୋଜନାର ସହାୟତାକୁ ଉପଯୋଗ କରି ମହିଳାମାନେ ସ୍ୱାବଲମ୍ବୀ ଓ ଉଦ୍ୟୋଗୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା। ପରେ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ସରକାରୀ ଯୋଜନାର ଶେଷ ପର୍ଯ୍ୟାୟରେ ସେବା ପହଞ୍ଚାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
3: ମିଶନ ଶକ୍ତିରେ କାମ କରୁଥିବା ମହିଳାମାନେ ବା ଗାଁରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ଭଉଣୀମାନେ ସେତେବେଳେ ଆମ ଲକ୍ଷ୍ୟ ହିସାବରେ ପ୍ରତି ଘରେ ଘରେ ଲକ୍ଷ୍ୟପତି ହେବା କଥା, ପ୍ରତି ପଞ୍ଚାୟତରେ ୱାନ୍ ପଞ୍ଚାୟତ ୱାନ୍ ପ୍ରଡକ୍ଟ ହେବା କଥା ଏବଂ ପ୍ରତି ପଞ୍ଚାୟତରେ ଜଣେ MSME ବା ଉଦ୍ୟୋଗପତି ବାହାରିବା କଥା। ତା ପାଇଁ କେମିତି BLF ର ଲିଡରମାନଙ୍କର ପ୍ରସ୍ତୁତି କ'ଣ, ବର୍ଷକର ଭିଜନ କ'ଣ, କ'ଣ କାର୍ଯ୍ୟଖସଡ଼ା ସେମାନେ ପ୍ରସ୍ତୁତ କରିଛନ୍ତି ତାର ଏକ ଆପଣ ଦେଖୁଥିବେ ଇଣ୍ଟରାକ୍ଟିଭ ସେସନ ଆରମ୍ଭ ହୋଇଛି ଏବଂ ଏହାଦ୍ୱାରା ମହିଳାଙ୍କର ଯେଉଁ ବ୍ୟବସ୍ଥା ଉପରେ ଆହୁରି ବିଶ୍ୱାସ ଦୃଢ଼ୀଭୂତ ହେବ ଏବଂ ଯେଉଁ ମିଶନ ନେଇ ଆମେ କାମ କରୁଛେ ସେମାନେ ଶକ୍ତିଶାଳୀ ହେବେ, ଆର୍ଥିକ ପରିଚାଳନା ଶିଖିବେ, ସାଇବର ଫ୍ରଡ୍ ବଞ୍ଚିବେ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଗୋଟେ ବଡ଼ ବଜାର ଏବଂ ତାଙ୍କ ଅସୁବିଧାକୁ କହିପାରିବା ଭଳି ତାକତ ତାଙ୍କ ପାଖେ ଆସିବ। ମୁଁ ଭାବୁଛି ଏ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ମହିଳାମାନଙ୍କର ଯେଉଁ ଭିଜନ କି ମୁଁ 2036 ବେଳକୁ କେମିତି ଥିବି, ଇଏ ତାଙ୍କ ପାଇଁ ଗୋଟେ ପ୍ରେରଣା ଯୋଗାଇବ ଏବଂ ମହିଳା ଶକ୍ତିଶାଳୀ ହେବେ, ଓମେନ୍ ଲେଡ୍ ଡେଭଲପମେଣ୍ଟ ଯେଉଁ ଆମେ ଆଶା ରଖୁଛୁ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାକୁ କରିବୁ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 75 ଅମୃତ

0: ଭାରତ ରେଳ ଷ୍ଟେସନର ଉଦ୍ଘାଟନ କରିଥିବା ବେଳେ କଳାହାଣ୍ଡିର କେସିଙ୍ଗା ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଲୋକାର୍ପିତ ହୋଇଛି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ଦ୍ୱାର, ଲିଫ୍ଟ ସହ ଫୁଟ୍ ଓଭରବ୍ରିଜ୍, ଆଧୁନିକ ପ୍ରତୀକ୍ଷାଳୟ ଓ ଦିବ୍ୟାଙ୍ଗ ଅନୁକୂଳ ସୁବିଧା ସୃଷ୍ଟି କରାଯାଇଛି। ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ସ୍ଥାନୀୟ କଳା ଓ ସଂସ୍କୃତିର ଛାପ ମଧ୍ୟ ସ୍ଥାନ ପାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଜୋଶୀ କହିଥିଲେ,
1: କେସିଙ୍ଗା ରେଲୱେ ଷ୍ଟେସନ କଳାହାଣ୍ଡି ସର୍ବପୁରାତନ ରେଲୱେ ଷ୍ଟେସନ, ଲମ୍ବା ସମୟ ଧରିକିରି ଗୋଟେ ଉପେକ୍ଷା ହେଇକିରି ଆସୁଥିଲା, ଆଜି ତାକୁ ସମ୍ପୂର୍ଣ୍ଣ ଭାବରେ ଗୋଟେ ପ୍ରକାର ବିକଶିତ କରାଯାଇଛି। ଆଉ ଇଏ କଳାହାଣ୍ଡିବାସୀ କଳାହାଣ୍ଡି ଅଞ୍ଚଳର ବି ବହୁତ ଦିନର ଲୋକଙ୍କର ଦାବି ଥିଲା ଯେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଲୱେ ଷ୍ଟେସନକୁ କିଭଳି ଭାବରେ ବିକଶିତ କରାଯାଉ, ଆଉ ଯେ ଅମୃତ ଭାରତ ରେଲୱେ ଷ୍ଟେସନ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିକିରି ସବୁ ପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରିବା ସାଙ୍ଗେ ସାଙ୍ଗେ ଯାତ୍ରୀମାନଙ୍କର ମୌଳିକ ସୁବିଧାର ଆବଶ୍ୟକତାକୁ ପୂରଣ କରାପାରିଯାଇଛି। ନିଶ୍ଚିତ ଭାବରେ ଏଇଟା କଳାହାଣ୍ଡି ପାଇଁ ଗୋଟେ ଖୁସିର ଖବର, ଗୌରବର ଖବର। କଳାହାଣ୍ଡିର ହଜାର ହଜାର ସଂଖ୍ୟାରେ ଯାତ୍ରୀମାନେ ବାହାରକୁ ଯିବା ଆସିବା କରୁଛନ୍ତି, ସେମାନେ ସୁବିଧା ପାଇପାରିବେ।
0: ଏ ସମ୍ପର୍କରେ ଜଣେ ଯାତ୍ରୀ ବିଜୟ ଶାହ କହିଛନ୍ତି,
2: ଆମର ଗମନାଗମନ ଲାଗି ଆମେମାନେ ଯେ ଗରିବ ଦୁଃଖୀ ତଳ ସ୍ତରରେ ଅଛୁ ସେମାନଙ୍କର ବହୁତ ସୁବିଧା ହେବା, ଆଉ ବେଶୀ କରି ବ୍ୟବସାୟ ଭିତ୍ତିରେ ଯଦି ଆମେ ଦେଖମା ବୋଲେ ସେଟା ବି ଭାରତବର୍ଷରେ ଯେନ୍ ପ୍ରକାରେ ଥିଲା ତାର 10 ଗୁଣ ଆକାରେ ଆଗକେ ଆମର ବ୍ୟବସାୟ ଉନ୍ନତି ହେବା ବୋଲି ଆମେ ଅନୁମାନ କରୁଛୁ। ଆର ଯଶସ୍ୱୀ ପ୍ରଧାନମନ୍ତ୍ରୀକେ ଆଜି କେସିଙ୍ଗା ଷ୍ଟେସନକେ ଆମ ଭାରତ ଅମୃତ ଷ୍ଟେସନ ଉଦ୍ଘାଟନ କରିଥିବାରୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ।
0: ଭବାନୀପାଟଣାରେ ବିଜେପି ପକ୍ଷରୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ସ୍ମୃତି ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ତାଙ୍କର ଜାତୀୟତାବାଦୀ ଚିନ୍ତାଧାରା ଓ ରାଷ୍ଟ୍ର ଗଠନରେ ଅବଦାନକୁ ସ୍ମରଣ କରାଯାଇଥିଲା। ଜିଲ୍ଲା ଜନଗଣନା ହସ୍ତପୁସ୍ତିକା ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ବିଭିନ୍ନ ସରକାରୀ ଅଭିଯୋଗର ବକେୟା ମାମଲା ସମୀକ୍ଷା କରି ସମସ୍ତ ଅଭିଯୋଗର ଶୀଘ୍ର ଫଇସଲା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛି ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନଟି ପରେ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ବନ୍ଧୁମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ତେବେ ବଡ଼ ଭାଇ, ଆଜି ଆମେ କାର୍ଯ୍ୟକ୍ରମକୁ ଆଗେଇବା। ଆଗେ ଆସୁ ଗୋଟେ ଭଜନଟା ଶୁଣିବା, ତାପରେ ପୁଣି କାର୍ଯ୍ୟକ୍ରମକୁ ଯିବା।
2: ହଉ।

0: ବୁଝିଲ ନା ହୋ ଶୁଭେନ୍ଦୁ ଆଉ ପ୍ରଦ୍ୟୁମ୍ନ, କଥା ହଉଛି ଆମର କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ।
1: ଦେଖୁନ ଆମେ ଆଗରୁ ଆଲୋଚନା କରୁଥିଲେ ଯେ ମେ ଜୁନ ମାସରେ ଯେ ଏଲିନୋର ପ୍ରଭାବରେ ତାପମାତ୍ରା ବଢ଼ିବ ଆଉ ବର୍ଷାର ନିୟନ୍ତ୍ରଣ ରହିବନି, ଅର୍ଥାତ ଅଭାବୀ ବର୍ଷା ରହିବ, କେଉଁ ଜାଗାରେ ପ୍ରବଳ ବୃଷ୍ଟିପାତ ହବ, ଏମିତି ସବୁ କଥା କୁହା ହଉଥିଲା ଏବଂ ସବୁ କଳ୍ପନାକୁ
0: ପଛରେ ପକେଇକି
1: ଆମେ ଦେଖିଲେ ଯେ ବର୍ଷା ରୀତିମତ ହେଲା ଏବଂ ବର୍ତ୍ତମାନ ଓଡ଼ିଶାର ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଆଉ ବିଭିନ୍ନ ନଦୀର ଜଳସ୍ତର ଖୋଲିଛି, ଯାହାଫଳରେ ଗାଁ ଗଣ୍ଡାଠୁ ଆରମ୍ଭ କରିକି ବିଭିନ୍ନ ଜାଗାରେ ସବୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଯେଉଁ ଅବବାହିକା ରହିଛି ଆମର, ମନେକର ବୁଢ଼ାବଳଙ୍ଗ ଅବବାହିକା ଯେଉଁଠି ଯାଇକି ସମୁଦ୍ରରେ ମିଶିଛି, ତା ଭିତରେ ଆମେ ଦେଖୁଛେ ଯେ ବାରିପଦାର କିଛି ଅଞ୍ଚଳ ମଧ୍ୟ ମଝିରେ ଜଳମଗ୍ନ ହୋଇଥିଲା, ପୁଣି ବର୍ଷା କମିବାରୁ ପାଣି ନିଷ୍କାସନ ହୋଇଯାଇଛି। ତାପରେ ବେତନଟୀ ବ୍ଲକ, ବଡ଼ସାହି ବ୍ଲକ ହେଇକି ବାଲେଶ୍ୱର ଜିଲ୍ଲାରେ କିନ୍ତୁ ବ୍ୟାପକ କ୍ଷତି ବର୍ତ୍ତମାନ ଆମେ ଦେଖୁଛେ। ଫଳରେ ଘରଦ୍ୱାରରେ ଯାହା ପାଣି ବସିଲା ସେ ତ ଅଲଗା କଥା, କିନ୍ତୁ ଆମର ଚାଷଟା ଉଜୁଡି ଯାଉଛି ନା କି?
0: ହଁ, ଆଉ ଗୋଟେ କଥା ହଉଛି ଆମେ ଏଇ ଚାଷ ସମୟରେ ଯୋଉ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି ଏବଂ ଧୀରେ ଧୀରେ ପାଣି ବି କମିଯିବ, ପୁଣି ସଠିକ ସ୍ଥିତିକୁ ଆସିବା ପାଇଁ ହେଲେ ଯୋଉ ସମୟ ଲାଗିବ ସେ ସମୟରେ ଆମେ ଟିକେ ସତର୍କ ରହିବା। ଦୁଇଟା ଜିନିଷ, ଗୋଟେ ହଉଛି ଆମର ଗୃହପାଳିତ ପ୍ରାଣୀମାନଙ୍କର ଯତ୍ନ ଏବଂ ଆମର ନିଜର ସ୍ୱାସ୍ଥ୍ୟର ଯତ୍ନ। ଯୋଉ ପାଣି କେଚରା କାଦ ଇତ୍ୟାଦିରେ ଥଣ୍ଡା କାଶ ସର୍ଦ୍ଦି ଜ୍ୱର ଏପରିକି ମ୍ୟାଲେରିଆ ଜ୍ୱର ଟାଇଫଏଡ୍ ଜ୍ୱର ଆସିବାର ସମ୍ଭାବନା ରହୁଛି, ତେଣୁ ଟିକେ ସତର୍କ ରହିକରି ପରିବାରରେ ସମସ୍ତେ ରହିବେ, ଖିଆଦିଆ ଠିକ୍ରେ କରିବେ ଏବଂ ଯଦି କୌଣସି ପ୍ରକାରର ଦେଖିଲେ ଯେ ଥଣ୍ଡା କାଶ ଇତ୍ୟାଦି ହେଉଛି ତୁରନ୍ତ ଡାକ୍ତରଖାନା ଯାଇକରି ଠିକ୍ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରିକିରି ରକ୍ତ ପରୀକ୍ଷା କରିକିରି ଔଷଧ ସେବନ କରିବେ ଏବଂ ସଠିକ୍ ମାତ୍ରାରେ ଔଷଧ ଖାଇବେ। ଧରନ୍ତୁ ଆପଣଙ୍କୁ 10 ଦିନର ଔଷଧ ଦେଇଛନ୍ତି, 4-5 ଦିନ ପରେ ଆପଣଙ୍କର ଦେହ ଭଲ ହେଇଗଲା, ତାପରେ ସେ ଔଷଧ ଖାଇବେନି, ନା ସେମିତି କଥା ନୁହେଁ। ଯେତିକି ଔଷଧ ଆପଣ ଆଣିଛନ୍ତି, ଡାକ୍ତର ଯେତିକି ଔଷଧ କହିଛନ୍ତି ଯେତେ ଦିନ ଖାଇବା କଥା, କେଉଁ ମାତ୍ରାରେ ଖାଇବା କଥା, ସବୁତକ ଖାଇବେ, ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଦ୍ୱିତୀୟତଃ ଆମେ ଦେଖିବା ଯେ ଗୃହପାଳିତ ପ୍ରାଣୀମାନଙ୍କର କଥା, ଆମର ଗାଈ ଗୋରୁ ଛେଳି ମେଣ୍ଢା କୁକୁଡ଼ା ସମସ୍ତେ ପ୍ରାୟ ଯେଉଁଠି ସବୁ ରଖିଛନ୍ତି ସେମାନଙ୍କରେ ଗୋଖାଦ୍ୟ କେମିତି ତାଙ୍କୁ ଯୋଗାଇ ଦିଆଯିବ, ସେମାନେ କେମିତି ଟିକେ ଭଲ ପାଣି ପାଇବେ, ତା ଛଡ଼ା କେମିତି ଭଲ ଦାନା ପାଇପାରିବେ ଏବଂ ତାଙ୍କର ସ୍ୱାସ୍ଥ୍ୟର ବି ମଧ୍ୟ ଆମେ ଯତ୍ନ ନେବା। ଯେଉଁ ଭାଇ ଭଉଣୀମାନେ ଆମର ଦୁଧିଆଳି ଗାଈ ସବୁ ରଖିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିବେ, ସେମାନଙ୍କୁ ନେଇକରି ଶୁଖିଲା ଜାଗାରେ ବାନ୍ଧିବେ। ଯଦି ଗୁହାଳଟା ଓଦା ହେଇଯାଇଥାଏ ତାହେଲେ ନିଶ୍ଚିତ ଭାବରେ କେମିତି ଗୁହାଳଟି ଶୀଘ୍ର ଶୁଖିଯିବ ବା ମାଟି ଫାଟି ପକାଇକିରି ତାକୁ ଟିକେ ଉଚ୍ଚା କରିକିରି ଗାଈକୁ ସୁସ୍ଥ ସବଳ ରଖିବେ ଏବଂ ଟିକେ ଶୁଖିଲାରେ ରଖିବେ, ଠିକ୍ରେ ଖାଇତେ ପିଇତେ ଦେବେ। ତା ଛଡ଼ା ପାନୀୟ ଜଳ, ପାନୀୟ ଜଳଟା ସମସ୍ତଙ୍କର ଦରକାର, ପ୍ରାଣୀ କ'ଣ ମଣିଷ କ'ଣ ସମସ୍ତଙ୍କର, ତେଣୁ ଆମେ କିଭଳି ଭାବରେ ସ୍ୱଚ୍ଛ ଏବଂ ବିଶୁଦ୍ଧ ପାଣି ପାଇବା ସେ ଦିଗ ପ୍ରତି ସଚେତନତା ହେବା ଏବଂ ଯଦି ଆମ ପାଖରେ ସେମିତି ଗୋଟେ କିଛି ସାଧନ ନାହିଁ ଆପଣମାନେ ଚିନ୍ତା କରୁଛନ୍ତି ତାହେଲେ ପିଇବା ପାଣିକୁ ଫୁଟେଇ ଦେବେ, ଫୁଟେଇକିରି ଥଣ୍ଡା କରିକିରି ପାଣି ପିଇବେ। ଗୋରୁ ଗାଈମାନଙ୍କୁ ମଧ୍ୟ ସେମିତି ସ୍ୱଚ୍ଛ ଭଲ ପାଣି ପିଇବା ପାଇଁ ଦେବେ। ସେଥିପ୍ରତି ଆମେ ସମସ୍ତେ ସଜାଗ ହେଲେ ଯାଇକିରି ଆମର ନିଜର ସ୍ୱାସ୍ଥ୍ୟ ଏବଂ ଆମର ଗୃହପାଳିତ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ଆମେ ନେଇପାରିବା।
1: ତାପରେ ସରକାର ମଧ୍ୟ ବିଭିନ୍ନ ଯୋଜନା ସବୁ କରିବେ ବା ରିଲିଫ ଦେବାର ସବୁ ବ୍ୟବସ୍ଥା କରିବେ, ତେଣୁ ବନ୍ୟା ଛାଡ଼ିଗଲା ପରେ ଫସଲ କ୍ଷତି ହଉ ବା ପ୍ରାଣୀ ସମ୍ପଦର କ୍ଷତି ହଉ ବା ଯେଉଁ ଘର ସବୁ କଚ୍ଚା ଘର ସବୁ ନଷ୍ଟ ହେଇଯାଇଛି ବନ୍ୟା ପ୍ଲାବିତ ଅଞ୍ଚଳରେ, ତାର ସହାୟତା ପାଇଁ ବିଭିନ୍ନ ରାଶି ସବୁ ଘୋଷଣା କରିବେ, ସେସବୁ ଆଗକୁ ଅଛି। କିନ୍ତୁ ବର୍ତ୍ତମାନ କଥା ହଉଛି ଆମେ ବନ୍ୟା ଛାଡ଼ିବା ପର୍ଯ୍ୟନ୍ତ କେମିତି ନିରାପଦ ରହିବା। ଆଉ ଏଇ ସମୟରେ ଅନେକ ଅଞ୍ଚଳରେ ଆମେ ଯାହା ଦେଖୁଥିଲୁ ଶୁଣୁଥିଲୁ ଯେ ବିଭିନ୍ନ ଜୀବଜନ୍ତୁଙ୍କର ଭୟ ସବୁ ରହିଛି, ବିଶେଷ କରି ସାପମାନଙ୍କର ଭୟ ରହିଛି, ଆଉ ତେଣୁ ସାପ କାମୁଡ଼ାରେ ମଧ୍ୟ ପ୍ରାଣହାନି ହେବାର ସମ୍ଭାବନା ରହିଛି। ଆଉ ଯେହେତୁ ଦୁର୍ଗମ ଅଞ୍ଚଳରେ ବା ବିଭିନ୍ନ ଅଞ୍ଚଳରେ ଆଲୁଅର ବ୍ୟବସ୍ଥା ନାହିଁ ବା ଯେଉଁ ଇଲେକ୍ଟ୍ରିସିଟି ବିଦ୍ୟୁତ ସରବରାହ ଠିକ୍ ଭାବରେ ଯୋଗାଇ ହଉନି, ସେଥିପାଇଁ ମଧ୍ୟ ବିଭିନ୍ନ ବିପଦ ମଧ୍ୟ ସୃଷ୍ଟି ହେଇପାରେ।
0: ହଁ, ରାତିରେ ଗଲାବେଳେ ନିଶ୍ଚିତ ଭାବରେ ପାଖରେ ଟର୍ଚ୍ଚ ରଖିବେ ଆଉ ଯେମିତି ମାନେ ଟର୍ଚ୍ଚରେ ବ୍ୟାଟେରୀ ପୁରେଇକି ରଖିଥିବେ ଯେମିତି ଅସୁବିଧା ନ ହୁଏ। ସାଧାରଣ ଭାବରେ ମୋବାଇଲରେ ଯେଉଁ ଆମର ଆଲୁଅ ଥାଏ ବା ଟର୍ଚ୍ଚ ଥାଏ ତାକୁ ବ୍ୟବହାର କଲେ ବି ଚଳିବ, କିନ୍ତୁ ସିଏ ପର୍ଯ୍ୟାପ୍ତ ହେବ ନାହିଁ, ତେଣୁକରି ଟର୍ଚ୍ଚର ବ୍ୟବହାର କରିବେ। ଆମର ଅନେକ ଜାଗାରେ ଚାର୍ଜର ବି ବ୍ୟବହାର କରୁଛନ୍ତି ଭାଇ ଭଉଣୀମାନେ, ରାତିରେ ଯେମିତି ଆଲୁଅ ଠିକ୍ ଭାବରେ ହେଇପାରିବ ସେ ଦିଗ ପ୍ରତି ମଧ୍ୟ ଯତ୍ନ ନେବେ। ଆଉ ଶୋଇଲା ପାଖରେ ମଧ୍ୟ ଟର୍ଚ୍ଚ ରଖିଥିବେ, ହଠାତ୍ ଯେତେବେଳେ ଅନ୍ଧାରରୁ ଉଠିବେ ଟର୍ଚ୍ଚ ଜାଳିକରି

ଆପଣମାନେ ଉଠିବେ, ବାହାରକୁ ଯାଇପାରିବେ, ଏମିତି ଅନେକ କଥାକୁ ଟିକେ ସତର୍କତା ଦୃଷ୍ଟିରୁ ଆପଣମାନେ ଦେଖିବେ। ଆଉ ପିଲାମାନଙ୍କର ଯତ୍ନ, ନିଜର ଯତ୍ନ ଏବଂ ପରିବାରର ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଆପଣମାନେ ନିଜେ ନିଜେ ସାବଧାନ ରହିବେ, ଯାହାଫଳରେ କି ଆମର ଏଇ ଯେଉଁ ବର୍ଷାଜନିତ ଅସୁବିଧା ଗୁଡ଼ାକ ଆମେ ଦୂରେଇ ଦେଇପାରିବା।

0: ସାଧାରଣ ଭାବରେ ଗାଁ ଗହଳିରେ ଛେଳି କୁକୁଡ଼ା ପାଳନ ଯାହାକି ପରିବାରକୁ ସଙ୍ଗେ ସଙ୍ଗେ ପଇସା ଦେଇଥାଏ। ତେବେ ବର୍ତ୍ତମାନ ସମୟ ଆସିଛି ଆମେ ଯାହା କୁକୁଡ଼ା ରଖିବା ଯେମିତି ଆମେ ତାଠୁ ଭଲ ଅଣ୍ଡା ପାଇବା, ମାଂସ ପାଇବା, ତାକୁ ବିକ୍ରି କରିବା ଏବଂ ବେଶୀ ପଇସା ପାଇବା, ଏବଂ କୁକୁଡ଼ାକୁ ଆମେ କିଭଳି ଭାବରେ ଜୈବ ସୁରକ୍ଷା ଦେଇପାରିବା ସେ ଦିଗରେ ଆମେ ଯଦି କାମ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ଭଲ ରୋଜଗାର କରିପାରିବା। ତେବେ ଆସନ୍ତୁ ଏ ସମ୍ପର୍କରେ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଚାରିବା। ଆଜ୍ଞା, ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
1: ଆଜ୍ଞା ନମସ୍କାର, ମୁଁ ହେଉଛି ଡାକ୍ତର କୁନ୍ଦନ କୁମାର ପଣ୍ଡା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସାମାଖୁଣ୍ଟା, ଜିଲ୍ଲା ମୟୂରଭଞ୍ଜ।
0: ଆମର ଗାଁ ଗହଳିରେ ସହର ବଜାରରେ ଅନେକ କ୍ଷୁଦ୍ର ପରିବାର ସବୁ ରହିଛନ୍ତି, ଯେଉଁମାନେ ଚାହୁଁଛନ୍ତି ଏଇ ପ୍ରାଣୀ ପାଳନ କରିକିରି, ଅର୍ଥାତ୍ କୁକୁଡ଼ା ଛେଳି ହଉ, ବତକ ହଉ, ଗାଈ ହଉ, ପାଳନ କରିକିରି ଆମେ ଜୀବିକା ନିର୍ବାହ କରିବା, ସେଥିମଧ୍ୟରେ କୁକୁଡ଼ା ହେଉଛି ପ୍ରଧାନ। ତେବେ ଯେଉଁମାନେ ଦେଶୀ କୁକୁଡ଼ା ରଖୁଛନ୍ତି ସେମାନେ କେମିତି କ'ଣ କଲେ ଟିକେ ଭଲ କୁକୁଡ଼ା ପାଇପାରିବେ, ଅଣ୍ଡା ପାଇପାରିବେ, ସେ ସମ୍ପର୍କରେ?
1: ଆଜ୍ଞା, ଆପଣ ତ ଭଲ କଥା କହିଲେ। ଆମେ ସବୁବେଳେ କହିଆସୁଛୁ ଯେ ମୟୂରଭଞ୍ଜ ଜିଲ୍ଲା ହେଉଛି ଛେଳି କୁକୁଡ଼ାର ଜିଲ୍ଲା, କାରଣ

ଆମର ଗାଁ ଗହଳିରେ ସମସ୍ତଙ୍କ ଘରେ ଆପଣ ଗଲେ ଦେଖିବେ, କାରଣ ଏଇ ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା, ତେଣୁ ଆମେ ଯଦି ଦେଖିବା ସମସ୍ତଙ୍କ ଘରେ ଛେଳି ଥିବ ଏବଂ କୁକୁଡ଼ା ଥିବ, ତେଣୁ ସମସ୍ତେ ଚାହାନ୍ତି କେମିତି ଯଦି ଇନକମ୍ କରିବା ପାଇଁ ଚାହୁଁଛନ୍ତି, ସମସ୍ତେ କୁକୁଡ଼ା ରଖୁଛନ୍ତି, କୁକୁଡ଼ା ଦେଶୀ କୁକୁଡ଼ା ଆମେ କହୁଛୁ, ଦେଶୀ କୁକୁଡ଼ା ଘରେ ଘରେ ରହୁଛୁ। ଏବେ କ'ଣ କି ଏବେ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ହେଉ ବା ଯେଉଁମାନେ ନିଜେ କୁକୁଡ଼ା ପାଳନ କରିବା ପାଇଁ ଚାହୁଁଛନ୍ତି, ବିଭିନ୍ନ ସ୍କିମ୍ ଯେଉଁ ଆସୁଛି ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ପ୍ରୋତ୍ସାହନ ଦିଆହେଉଛି ଯେ ଆପଣମାନେ କୁକୁଡ଼ା ପାଳନ କରନ୍ତୁ। କୁକୁଡ଼ା ପାଳନ ଯେଉଁ ଆମେ କହୁଛୁ ଦେଶୀ କୁକୁଡ଼ା ପାଳନ, କାରଣ ଗାଁ ଗହଳିରେ ଆମେ ଦେଶୀ କୁକୁଡ଼ା ପାଳନ ହିଁ ଲାଭ ପାଉଛୁ, କାରଣ କାମ ସହିତ ସହିତ ମା ଭଉଣୀମାନେ କୁକୁଡ଼ା ଘରେ ରଖିଥାନ୍ତି। ଧରନ୍ତୁ ଆମେ ଘରେ ଘରେ ପାଞ୍ଚଟି କୁକୁଡ଼ା ରହୁଛି, ତାହେଲେ ପାଞ୍ଚଟା କୁକୁଡ଼ା ରହୁଛି, ସେ ପାଞ୍ଚଟା ଯଦି ଆମେ ଦେଶୀ କୁକୁଡ଼ା କଥା ଚିନ୍ତା କରୁଛେ, ସିଏ ଅଣ୍ଡା ଦେଉଛି, ସେଥିରେ ଯେମିତି ଚାରିଟା ମାଇ କୁକୁଡ଼ା ଥିବ, ଗୋଟେ ଗଞ୍ଜା ଥିବ, ଯଦି ପାଞ୍ଚଟା ବି ମାଇ କୁକୁଡ଼ା ରହୁଛି, ତାହେଲେ ଆପଣ ଡେଲି ଯଦି ଅଣ୍ଡା ଦେଉଛନ୍ତି, 12 ଦିନ 15 ଦିନ ସେ ଅଣ୍ଡା ଦେଉଛି, ତାପରେ ସେ ବନ୍ଦ ହେଇଯାଉଛି। ଏମିତି ଯଦି ଦେଶୀ ଅଣ୍ଡା କଥା ଆମେ ଚିନ୍ତା କରିବା, ଗୋଟେ ଅଣ୍ଡାର ଦାମ ବର୍ତ୍ତମାନ 12 ଟଙ୍କା 15 ଟଙ୍କା ହେଲାଣି ଏବଂ ଆମେ ଖୋଜିଲେ ମଧ୍ୟ ମିଳୁନାହିଁ, ତେଣୁ ଦେଶୀ ଅଣ୍ଡାର ଡିମାଣ୍ଡ ଏତେ ହେଲାଣି, ଯଦି 5 କୁକୁଡ଼ା ରଖୁଛି, ସେ ଯଦି 5 ଅଣ୍ଡା ପାଉଛି ଡେଲି, ସିଏ 75 ଟଙ୍କାରୁ 100 ଟଙ୍କା ଡେଲି ଅଣ୍ଡା ବିକିଲେ ପାଉଛି। ତା ସହିତ କୁକୁଡ଼ା ମାଂସର ମୂଲ୍ୟ, ମାନେ ଦେଶୀ କୁକୁଡ଼ା ମାଂସର ମୂଲ୍ୟ ପ୍ରତିଦିନ ବଢି ବଢି ଚାଲିଛି। ଏବେ ଯଦି ଗୋଟେ ଦେଶୀ କୁକୁଡ଼ା ମାଂସ କିଣିବା ପାଇଁ ଯାଉଛନ୍ତି, ମିନିମମ 500 ଟଙ୍କା 550 ଟଙ୍କା କିଲୋରେ ସେ କୁକୁଡ଼ା ଟିକେ କିଣୁଛି। ଆମେ ଯଦି ଲୋକଙ୍କୁ ପ୍ରୋତ୍ସାହନ କରିବା ଯେ ଆପଣ ଦେଶୀ କୁକୁଡ଼ା ରଖନ୍ତୁ, ସେଥିରେ ମଧ୍ୟ ଆପଣ କିଛି ଟଙ୍କା ରୋଜଗାର କରିପାରିବେ, ଯୋଉଟା ଆପଣଙ୍କ ଘରର ଭରଣ ପୋଷଣ ପାଇଁ ସାହାଯ୍ୟ କରିବ। ତା ସହିତ ଏବେ ଯେଉଁ ବିଭିନ୍ନ ପ୍ରଜାତିର କୁକୁଡ଼ା ଚିଆଁ ଉପଲବ୍ଧ ହେଉଛି, ଯଥା ବନରାଜା, ରେନ୍ବୋ ରୁଷ୍ଟର ଏବଂ ଅନ୍ୟାନ୍ୟ କଲର୍ ବାର୍ଡ ରହୁଛି, ସେମାନଙ୍କ ମାଧ୍ୟମରେ କ'ଣ ହେଉଛି ଯେ ଆମେ ଅଣ୍ଡା ମଧ୍ୟ ଅଧିକ ପାଉଛେ ଏବଂ ମାଂସ ମଧ୍ୟ ଭଲ ପାଉଛି, କାରଣ ସେ ଭଲ ଗ୍ରୋଥ୍ କରୁଛି, ମାନେ ଅଧିକ ମାତ୍ରାରେ ଅଣ୍ଡା ଦେଉଛି ଏବଂ ବର୍ଷେ ଭିତରେ ସେ ପାଖାପାଖି 150-200 ଅଣ୍ଡା ଦେଉଛି, ଏବଂ ମାଂସ ମଧ୍ୟ ଆମ ଦେଶୀ କୁକୁଡ଼ା ଠାରୁ ଅଧିକ ମାତ୍ରାରେ ସେ ବଡ଼ ହେଉଛି ବା ଶୀଘ୍ର ଗ୍ରୋଥ୍ ତାର ହେଉଛି। ତେଣୁ ଏଠି ଆମେ କ'ଣ କରିବୁ, ଯଦି ଆମେ ବନରାଜ କୁକୁଡ଼ା ବା ରେନୁରୁଷ୍ଟଙ୍କୁ ଲୋକଙ୍କୁ କହୁଛେ ରଖିବା ପାଇଁ, ତା ମଧ୍ୟରେ କ'ଣ ସେମାନେ ଅଣ୍ଡା ମଧ୍ୟ ବିକି ପାରିବେ, ଅଣ୍ଡା ମଧ୍ୟ ଦେଶୀ କୁକୁଡ଼ା ଭଳିଆ ସେମାନେ ଅଣ୍ଡା ବିକ୍ରି କରୁଛନ୍ତି ଏବଂ ମାଂସ ମଧ୍ୟ ବିକ୍ରି କରିପାରୁଛନ୍ତି, ଏଥିରେ ମଧ୍ୟ ସେମାନେ ଅଧିକ ଲାଭ ପାଉଛନ୍ତି। ଯେହେତୁ ଦେଶୀ କୁକୁଡ଼ାର ମୂଲ୍ୟ ଅଧିକ ବା ଦେଶୀ କୁକୁଡ଼ା ମାଂସର ମୂଲ୍ୟ ଅଧିକ, ଆପଣ ଦେଶୀ କୁକୁଡ଼ା ମଧ୍ୟ ରଖିପାରିବେ ବା ଅଧିକ ଅଣ୍ଡା ବିକ୍ରି କରିବା ପାଇଁ ହେଲେ ଆପଣ ଏଇ ଯେଉଁ ପ୍ରଜାତିର ରେନ୍ବୋ ରୁଷ୍ଟର ହେଉ ବା ବନରାଜ ହେଉ, ତାକୁ ରଖିକି ଆପଣ ଯଦି ତାକୁ ଚାଷ କରି ଆକାରରେ ବି ନେଇପାରିବେ, ସେଥିରେ ମଧ୍ୟ ଆପଣ ଅଧିକ ଲାଭ ପାଇପାରିବେ। ଆଉ ଗୋଟେ ପ୍ରଜାତିର ହେଉଛି ଯେଉଁଟା ଆମ ମୟୂରଭଞ୍ଜ ଜିଲ୍ଲାର ଫାଇଟିଂ ବାର୍ଡ଼, ଯେଉଁଟା ଆପଣ ଜାଣିଛନ୍ତି, ସେଇଟା ଗୋଟେ ଆମର ମୟୂରଭଞ୍ଜରେ କୁକୁଡ଼ା ଲଢ଼େଇ ଯେଉଁଟା ହେଉଛି ବା ଫାଇଟିଂ କକ୍ ସେମାନେ କିଣୁଛନ୍ତି, 15,000-20,000 ଟଙ୍କା ଦେଇ କରୁଛନ୍ତି। ଅସିଲ ବାର୍ଡ଼ ଆପଣ ଜାଣିଥିବେ, ଅସିଲ ବାର୍ଡ଼ ମଧ୍ୟ ରଖିକି ତାକୁ ବ୍ୟବସାୟ ଆକାରରେ ମଧ୍ୟ ଲୋକ ରଖୁଛନ୍ତି। ଅସିଲ ବାର୍ଡ଼ କୁକୁଡ଼ା ବା ଅଣ୍ଡା ଆଣିକି ଚିଆ ଆଣିକି ବିଭିନ୍ନ ହେଚେରୀ ମାଧ୍ୟମରେ ସେମାନେ ଫୁଟା ଯାଇକି ମଧ୍ୟ ଅସିଲ ବାର୍ଡ଼ର ଚିଆ ମିଳୁଛି। ହଁ, ଯେଉଁଟା ଦେଶୀରେ କହୁଛନ୍ତି ହାସିଲି, ହାସିଲି କୁକୁଡ଼ା ଯେଉଁଟା କହୁଛନ୍ତି ଆମେ ଦେଶୀ ଭାଷାରେ, ସେଇ ଚିଆଁ ମଧ୍ୟ ରଖୁଛନ୍ତି ଏବଂ ସେକୁ ମଧ୍ୟ ବହୁତ ଦାମରେ ସେମାନେ ବିକ୍ରି କରୁଛନ୍ତି। ତେଣୁ ଏ ମାଧ୍ୟମରେ କ'ଣ ହେଉଛି, ଆମର ଭରଣ ପୋଷଣ ପାଇଁ, ପିଲାର ପାଠପଢ଼ା ପାଇଁ, ସ୍ୱାସ୍ଥ୍ୟ ଅବସ୍ଥାର ଅବନତି ହେଲେ ଚିକିତ୍ସା ପାଇଁ ଆମେ ହଠାତ୍ ତାକୁ ବିକ୍ରି କରି ଆମେ ଆମର ଚିକିତ୍ସା କରିପାରୁଛୁ ବା ପିଲାଙ୍କୁ ପାଠ ପଢ଼ାଇ ପାରୁଛୁ। ତା ସହିତ ସହିତ ଆମେ ମଧ୍ୟ ଆମର ପିଲାମାନଙ୍କୁ ଅଣ୍ଡା ଦେଇପାରୁଛୁ ଏବଂ ମାଂସ ମଧ୍ୟ ପିଲାଙ୍କୁ ଦେଇପାରୁଛୁ ତାଙ୍କର ଶାରୀରିକ ତଥା ମାନସିକ ବିକାଶ ପାଇଁ। ତାପରେ ଯେତେ ଆମେ କୁକୁଡ଼ା ରଖୁଛୁ, କୁକୁଡ଼ା ଯଦି ରଖିବା, ଯେମିତି ଆମର ପ୍ରାଣୀ ସମ୍ପଦ ଆମେ କହୁଛୁ, ଆମର ସମ୍ପଦକୁ ଯେମିତି ସାଇତିକି ରଖୁଛୁ, ଆମର ସୁନାରୂପାକୁ ଯେମିତି ସାଇତିକି ରଖୁଛୁ, ଆମର ପ୍ରାଣୀ ସମ୍ପଦକୁ ଯଦି ଆମେ ସେମିତି ସାଇତିକି ରଖିବା, ତାକୁ ଯତ୍ନ କରିବା, ତାହେଲେ ସେଥିରୁ ଆମେ ଅଧିକ ଲାଭ ପାଇବା। ତାକୁ ଆମେ ଜୈବ ସୁରକ୍ଷା ମଧ୍ୟରେ ରଖିବା, ତାର ଅର୍ଥ ଆମେ ଯେଉଁ କୁକୁଡ଼ା ରଖୁଛୁ ତାକୁ ଭଲ ପାଣି ପିଇବା ପାଇଁ ଦେବା, ବୋରୱେଲ୍ ପାଣି ବା ଟ୍ୟୁବୱେଲ୍ ପାଣି ଦେବା ପିଇବା ପାଇଁ ଦେବା, ଏବଂ ତାକୁ ବିଭିନ୍ନ ଯେଉଁ ଟୀକା ଦିଆଯାଉଛି, ଜନ୍ମ ହେବାର 7 ଦିନ ଭିତରେ, 14 ଦିନ ଭିତରେ, 21 ଦିନ ଭିତରେ ଏବଂ ପ୍ରତି 3 ମାସ ଯେଉଁ ଟୀକା ଦିଆହେଉଛୁ, ସେ ଟୀକା ଆମର ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ହେଉଛି। ସେହି ନିକଟସ୍ଥ ପ୍ରାଣୀ ଚିକିତ୍ସକ ବା ପଶୁଦିନ ନିରୀକ୍ଷଣ ସହିତ ଆପଣଙ୍କର ସହାୟତାରେ ଆପଣମାନେ ଆପଣଙ୍କର କୁକୁଡ଼ାମାନଙ୍କୁ ପ୍ରତି 3 ମାସ ବା 6 ମାସ ବ୍ୟବଧାନରେ ଆପଣ ତାକୁ ଟୀକା ଦେଇପାରିବେ, ଯାହାଫଳରେ ଆପଣ ତାକୁ ବିଭିନ୍ନ ରୋଗର, ଯେଉଁ ମାରାତ୍ମକ ରୋଗ କହୁଛନ୍ତି ରାଣୀକ୍ଷେତ ଡିଜିଜ୍, ମାରାତ୍ମକ ରୋଗରୁ ତାକୁ ରକ୍ଷା କରିପାରିବେ ଏବଂ ଆପଣଙ୍କର ଯେଉଁ କ୍ଷତିକୁ ଆପଣ କମେଇ ପାରିବେ। କାରଣ ଯଦି କୁକୁଡ଼ା ମରିଗଲେ ଆମେ ଭାବୁଛେ ଆମର 5,000 ଟଙ୍କା ଖର୍ଚ୍ଚ ହେଲା, ଯଦି ଆମେ ଗୋଟେ ମାଈ କୁକୁଡ଼ା ମରିଯାଉଛି ଆମେ ଭାବୁଛେ ତାର 50,000 ଟଙ୍କା ତାର ଲସ୍ ହେଇଯାଉଛି। ତେଣୁ ଆମେ ଯଦି ତାକୁ ଭଲ ରେଗୁଲାର ଆମେ ଟୀକା ଦେବୁ ଏବଂ ବିଭିନ୍ନ ଔଷଧ ଯଥା କୃମିନାଶକ ଔଷଧ, ଭିଟାମିନ୍ ଟିକେ ଦେବୁ, ତାହେଲେ ଭଲ ଅଣ୍ଡା ବି ମିଳିବ, ତାର ଶାରୀରିକ ଗ୍ରୋଥ ମାନେ ଅଧିକ ହେବ, ତେଣୁ ଆମେ ଅଧିକ ଲାଭବାନ ପାଇବୁ। ଏବଂ କୁକୁଡ଼ା ଯଦି ଆମେ ଫାର୍ମ ଆକାରରେ ରଖୁଛୁ, ଯେଉଁ ବାହାର ଲୋକ ଯେମିତି ତା ଭିତରକୁ ନ ପଶନ୍ତି, ମାନେ ଆମର କୁକୁଡ଼ା ଫାର୍ମ ଆକାରରେ ଗୋଟେ ଫିନାଇଲ୍ ପାଣି ରଖିଥିବୁ, ଆମେ ଯେତେବେଳେ ଯାଉଛୁ ଭିତରକୁ ପାଦରେ ବୁଡ଼େଇକି ଫାର୍ମ ଭିତରକୁ ଗଲେ ଆମର ରୋଗ ଜୀବାଣୁ ଭିତରକୁ ପଶିବନି। ଏବଂ ଯଦି ଆମେ ତାକୁ ଲିଟର ମାଧ୍ୟମରେ, ଯେଉଁ କରତ କୁଣ୍ଡ ମାଧ୍ୟମରେ ଯେଉଁ କୁକୁଡ଼ା ଛୁଆମାନଙ୍କୁ ଯେତେବେଳେ ଆଣିକି ରଖୁଛୁ, ତାକୁ ସଫା ରଖିବୁ ଏବଂ ଭଲ ପାଣି ତାଙ୍କୁ ଖାଇବାକୁ ଦେବୁ, ଖାଦ୍ୟ ମଧ୍ୟ ଭଲ ଦେବୁ, ଯେମିତି ବେଶୀ ଦିନ ଖାଦ୍ୟ ବା କୁକୁଡ଼ା ଦାନା ଦେବା ନାହିଁ, କାରଣ କୁକୁଡ଼ା ଦାନା ବେଶୀ

0: ରହିଲେ ସେଥିରେ ଫିମ୍ପି ଜାତୀୟ ରୋଗ ବିଭିନ୍ନ ସୃଷ୍ଟି ହୁଏ, ତେଣୁ ତା ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଏବଂ କୁକୁଡ଼ାର ଘର ଯେଉଁ ଆମେ କରିଥିବା କୁକୁଡ଼ା ଘର ମଧ୍ୟରେ ମଧ୍ୟ ବ୍ୟବଧାନ ରଖିବା ଏବଂ କୁକୁଡ଼ା ଘର ଯେଉଁ କରିଥିବା ତାକୁ ଉତ୍ତର ଦକ୍ଷିଣକୁ ଯେମିତି ଭଲ ପବନ ଆସିପାରିବ ସେଥିପାଇଁ ଆମର ଜାଲି ତାରା ଜାଲି ଆକାରରେ ଦେଲେ ଆମ କୁକୁଡ଼ାମାନଙ୍କୁ ଭଲ ପବନ ବାଜିବ ଏବଂ ତାଙ୍କର ବିଭିନ୍ନ ରୋଗ ମଧ୍ୟ ହେବ ନାହିଁ, ପବନ ଆସିଲେ ରୋଗ ହେବ ନାହିଁ, ଭେଣ୍ଟିଲେସନ୍ ଭଲ ହେବ, ବାୟୁ ପ୍ରଭାବ ହେବ। ଏବଂ ଯଦି ଆମେ ଫାର୍ମ ଆକାରରେ ନ ନେଉଛୁ ବା ଆମେ ଯଦି ଘରେ ତାକୁ ରଖୁଛୁ, ଘର ଅଗଣାରେ କୁକୁଡ଼ା ରଖୁଛୁ, ତାହେଲେ ମଧ୍ୟ ସେସବୁ ଯତ୍ନ ନେବା ଦରକାର। କୁକୁଡ଼ା ଘର ସବୁବେଳେ ସଫା ରଖିବା ଦରକାର, ନହେଲେ କୁକୁଡ଼ା ଉକୁଣି ହେଉଛି, ବିଭିନ୍ନ କୁକୁଡ଼ା ରୋଗ ହେଉଛି। କୁକୁଡ଼ା ଘରକୁ ସଫା ରଖିବା ଏବଂ କୁକୁଡ଼ା ଘରେ ଯେମିତି ଭଲ ପବନ ବାଜିବ ଯେତେବେଳେ କୁକୁଡ଼ା ରହୁଛନ୍ତି, ତା ମଧ୍ୟ ଯତ୍ନବାନ ହେବା ଏବଂ ତାକୁ ବିଭିନ୍ନ ଟୀକା ଏବଂ କୃମିନାଶକ ଔଷଧ ଏବଂ ଠିକ୍ ସମୟରେ କୌଣସି ରୋଗ ହେଲେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି ତାକୁ ଔଷଧ ଠିକ୍ ସମୟରେ ଦେବା, ଯାହାଫଳରେ ଆମେ ଅଧିକ ଲାଭବାନ ହୋଇପାରିବା। ଏଠି ମୁଁ କହିବା ପାଇଁ ଚାହୁଁଛୁ, ଆମେ ତ ଦେଶୀ କୁକୁଡ଼ା କଥା କହିଲି, ଆମର ଭାଇ ଭଉଣୀମାନେ ଚାହୁଁଛନ୍ତି ଟିକେ ଅଧିକ ଆକାରରେ କୁକୁଡ଼ା ରଖିବା ପାଇଁ, ସେମାନେ ଆମ ସରକାରଙ୍କର ଓଡ଼ିଶା ସରକାରଙ୍କର ବିଭିନ୍ନ ପ୍ରୋତ୍ସାହନ ଅଛି ଯେଉଁଥିରେ ଆପଣ 500 ବ୍ରଏଲର ରଖିପାରିବେ, 1000 ବ୍ରଏଲର ରଖିପାରିବେ, ଅଣ୍ଡା ଦିଆ କୁକୁଡ଼ା ରଖିପାରିବେ ଏବଂ ସବସିଡ଼ି ଯୁକ୍ତ ବିଭିନ୍ନ ସ୍କିମ୍ ଆସୁଛି, ତାହାର ଲାଭବାନ ନିଅନ୍ତୁ ଏବଂ ଅଧିକ ମାତ୍ରାରେ କୁକୁଡ଼ା ରଖନ୍ତୁ, ବ୍ରଏଲର କୁକୁଡ଼ା ଯେଉଁଟା କହୁଛି ସେଥିରେ ରଖନ୍ତୁ ଏବଂ ସେଥିରେ ଅଧିକ ଲାଭବାନ। କାରଣ କୁକୁଡ଼ା ଫାର୍ମରେ ଆପଣ ଦେଖୁଛନ୍ତି ଅଳ୍ପ ଖର୍ଚ୍ଚରେ ଏବଂ ଶୀଘ୍ର ଲାଭବାନ ହେଉଛନ୍ତି, ଏଇଟା ଗୋଟିଏ ଚାଷ କୁକୁଡ଼ା ଚାଷ ଯେଉଁଥିରେ ଆପଣ 40 ଦିନ ଭିତରେ ଆପଣ ଲାଭ ପାଇଯାଉଛନ୍ତି, ତେଣୁ ଏଭଳିଆ ଚାଷକୁ ଆପଣ କରନ୍ତୁ ଏବଂ ଲାଭ ପାଆନ୍ତୁ ଏବଂ ଭଲ କୁକୁଡ଼ା ରଖନ୍ତୁ, ଜୈବ ସୁରକ୍ଷା ଦିଅନ୍ତୁ ଏବଂ କୁକୁଡ଼ାକୁ ସଠିକ୍ ସମୟରେ ସଠିକ୍ ଔଷଧ ଏବଂ ସଠିକ୍ ଯତ୍ନ ନେଇ ଆପଣ ଲାଭବାନ ହେବା ସହିତ ଆପଣ ପରିବାରକୁ ସୁରକ୍ଷିତ ରଖନ୍ତୁ।
1: ଡକ୍ଟର କୁନ୍ଦନ କୁମାର ପଣ୍ଡା, ଆଜି ଆପଣ
2: କୁକୁଡ଼ା ପାଳନ କରିକି କେମିତି ଆମେ ଲାଭବାନ ହୋଇପାରିବା ସେ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
3: ହଉ, ସବୁଦିନ ଭଳି କହିବା ଯେ ଭାଇମାନେ ଆମକୁ ତ ସବୁଦିନ ଶୁଣୁଛନ୍ତି, କିନ୍ତୁ ମତାମତ ଟିକେ ଦେବାକୁ ଅସୁବିଧା ହେଉଛି ବୋଧେ, କାହିଁକିନା ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ଚିଠି ପହଞ୍ଚି ପାରୁନାହିଁ, ବିଭିନ୍ନ କାରଣ ବିତାର ହେଇପାରେ ଏବଂ କେତେବେଳେ ଆମ ପାଖକୁ ସମୟ ଅନୁସାରେ ବି ପହଞ୍ଚୁନି, ସେ ପାଇଁ ବି ଅନେକ ଅଭିଯୋଗ କରୁଛନ୍ତି। ତେବେ ଆମେ ଅନୁରୋଧ ରଖିବା ଯେ ନିଶ୍ଚୟ ସେମାନେ ତାଙ୍କର ମତାମତ ସହ ଚିଠି ଖଣ୍ଡେ ଦେବେ। ଆଉ ଆମ ଠିକଣା ହେଉଛି
4: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ 1942 ଏ ଲଭ୍ ଷ୍ଟୋରୀ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଜୁଦାଏ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ।

0: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ବିଜୟପଦ କଥାଚିତ୍ରରୁ, କଣ୍ଠ କୁମାର ସାନୁ ଏବଂ ଅଲକା ୟାଗ୍ନିକ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ହଁ ଭାଇ, କିଆଡ଼େ ଚାଲ ହଉ,
3: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା?
3: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଲୋଚନା ଖଣ୍ଡିକାଶ। ଆଲୋଚନା କରିଛନ୍ତି ଶଙ୍କର ଜେନା। ଆଲୋଚନାଟି ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
3: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
4: ଆଜ୍ଞା, କଥାରେ ଅଛି, କାଳର ବସେ ଜଗତ, ପ୍ରାଣୀଏ କାଳର ଆୟତ୍ତ। ପ୍ରାଣୀ କହିଲେ ଏଇ ମଣିଷ ପ୍ରାଣୀଟିକୁ କାଳ ଅଧିକ ବସ କରି ରଖିଛି, ତାକୁ ଟାଣି ଘୋଷାରି ନେଇ ଚାଲିଛି ଆଗକୁ ଆଗକୁ। ନିଜ ଇଚ୍ଛାରେ ଅଟକିବାର ଯୋ ନାହିଁ ମଣିଷର। ଏମିତି କାଳର ଇଙ୍ଗିତରେ ଆଗକୁ ଆଗକୁ ମଣିଷ ସାଉଁଟି ଚାଲିଛି କେତେ ନୂଆ ନୂଆ ରୀତିରିୱାଜ, ଚଳଣି ଚାତୁରୀ। ତାରି ଭିତରେ ହଜେଇ ପକାଉଛି କିଛି କିଛି ପୁରୁଣା ଚଳଣିର ଆଦବ କାଇଦା, କେଉଁଟାକୁ ବା ଅଦରକାରୀ ମନେ କରି ପକେଇ ଦେଉଛି ସଭ୍ୟତାର ଆଳିମାଳିକା ଡବା ଭିତରେ। ଆଜି ମଣିଷକୁ ମିଳିଛି ହାଲୁହାଏ ସଭ୍ୟତା, ୟାକୁ ଆପଣେଇଲା ଦିନରୁ ଓଡ଼ିଆ ହିଁ ହଜେଇ ବସିଲେଣି ଗୋଟେ ଅତି ଅସରଦାର ଆଉ ଆଦରର ଅଭ୍ୟାସ ଖଣ୍ଡିକାଶକୁ। ତେବେ ସେଇଟା ସମ୍ପୂର୍ଣ୍ଣ ହଜିଯାଇଛି ବୋଲି କହିବା ଠିକ୍ ହେବ ନାହିଁ। ଓଡ଼ିଆଙ୍କର ରସିକାମି ଥିବା ଯାଏଁ ଯତ୍ରତତ୍ର ଖଣ୍ଡିକାଶ ତାର କରାମତି ଦେଖେଇ ଚାଲିଥିବ, ଏହା ନିଶ୍ଚିତ। ଅସଲ କାଶକୁ ତ କେହି ଭଲ ପାଆନ୍ତି ନାହିଁ। ଜ୍ୟୋତିଷ ଗଣନା ଅନୁସାରେ ଜଣକ ଉପରେ ଅଶୁଭ ଗ୍ରହର ବକ୍ରଦୃଷ୍ଟି ପଡ଼ିଲେ ଯାଇ କାଶ ଧରେ। କାଶଗ୍ରସ୍ତ ଲୋକଟିକୁ ମାନହାନି, ପ୍ରାଣପୀଡ଼ା, ଧନକ୍ଷୟ, ଏମିତି ତ୍ରିବିଧ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼େ। ଏଣୁ ଅସଲ କାଶକୁ ସମସ୍ତେ ନମସ୍ତେ ନମସ୍ତେ କରନ୍ତି। କାଶ ଧରିବା କ୍ଷଣି ବୈଦ ପାଖକୁ ଯାଇ ତାର ଦମନର ବ୍ୟବସ୍ଥା କରନ୍ତି। କେବଳ ସେତକ ନୁହେଁ, ଚୋରି ବିଦ୍ୟାରେ କାଶ ଅତ୍ୟନ୍ତ ବିଘ୍ନକାରକ। ଗୁପ୍ତ କାରବାର କରୁଥିବା ଲୋକର କାଶକୁ ଭାରି ଭୟ, କାରଣ କାଶ

ଘଡ଼ିକେ ଘର ବୁଡ଼ାଇ ପାଣି ଆଣ୍ଠୁଏ କରି ପକାଏ। ଏହା ଅତି ବିଚିତ୍ର ଯେ କାଶକୁ ଏମିତି ସମସ୍ତେ ଅସୁଖ ପାଉଥିଲା ବେଳେ ଖଣ୍ଡି କାଶକୁ ମଣିଷ ଅତି ସରାଗରେ ସଉକରେ ଆପଣା ଭିତରୁ ଉଦ୍ୟମ କରି ବାହାର କରନ୍ତି। ଏହା ଉଭୟ ସ୍ରଷ୍ଟା ଓ ଶ୍ରୋତାଙ୍କର ଆଦର ପାଇ ଆସିଛି ଯୁଗ ଯୁଗ ଧରି। ଖଣ୍ଡିକାଶର କାରବାର ରାମାୟଣ ମହାଭାରତ ଯୁଗରୁ। ସୀତା ସ୍ୱୟମ୍ବର ସଭାରେ ରାମ ଶିବଧନୁ ଭାଙ୍ଗିବାକୁ ଆସିବା କ୍ଷଣି ସଖୀମାନେ ଖଣ୍ଡିକାଶ ମାରି ସୀତାଙ୍କୁ ଶିହରିତ କରି ପକାଇଥିଲେ। ଲଙ୍କା ଦରବାରରେ ହନୁମାନର ଖଣ୍ଡିକାଶ ଶୁଣି ରାବଣ କୁଆଡ଼େ କାନକୁ ପଇତା ଟେକି ଦେଇଥିଲେ। ମହାଭାରତରେ ଶ୍ରୀକୃଷ୍ଣ ଖଣ୍ଡିକାଶ ମାରି ଅର୍ଜୁନଙ୍କୁ ଯୁଦ୍ଧ ପରିଚାଳନାରେ ଇଙ୍ଗିତ ଦେଉଥିଲେ। ଖଣ୍ଡିକାଶ ବ୍ୟବହାର କରି ପଞ୍ଚପତି ପଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହିତ ସମ୍ପର୍କ କରୁଥିଲେ ମଧ୍ୟ, ଯାହାଦ୍ୱାରା ଅଘଟଣ ଘଟୁନଥିଲା। ଦେବର୍ଷି ନାରଦଙ୍କ ଖଣ୍ଡିକାଶରେ କୁଆଡ଼େ ଦେବଦାନବଙ୍କ ଆଖିରୁ ନିଦ ହଜିଯାଉଥିଲା। ଭାଗବତର ଗୋପଲୀଳାକୁ ଏହି ଖଣ୍ଡିକାଶର ଲୀଳା କୁହାଯିବ। ଏହା ବ୍ୟତୀତ ପୁରାଣର ସୁଭଦ୍ରା ହରଣ, ଚନ୍ଦ୍ରାବତୀ ହରଣ ଆଦି ସବୁ ଉପାଖ୍ୟାନ ଏହି ଖଣ୍ଡିକାଶର କରାମତି। କେବଳ ସେତକ ନୁହେଁ, ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀମାନେ କୁଆଡ଼େ ଗୋପନରେ ଖଣ୍ଡିକାଶ ମାରି ମାମଲା ସାଫ କରୁଥିଲେ। ଏଣୁ ଖଣ୍ଡିକାଶର ଇତିହାସ ବି ଭାରି ପୁରୁଣା। କେଉଁ ମରହଟ୍ଟି କାଳରୁ ଓଡ଼ିଆ ଘରର ମୁରବୀ ପଣିଆର ସନ୍ତକ ଥିଲା ଖଣ୍ଡିକାଶ। ଓଡ଼ିଆ ଜାତିଟା ମୁରବୀକୁ ଭାରି ମାନେ, ମୁରବୀକୁ ମାନୁନଥିବା ମଣିଷଟା ବେମୁରବା, ବେମୁରବା ମଣିଷ ମଣିଷ ନୁହେଁ କି ମୁରବୀ ନଥିବା ଘର ଘର ନୁହେଁ। ଏମିତିକି ନିଜେ ଗଜପତି ମହାରାଜା କାଳିଆ ଠାକୁରଙ୍କୁ ମୁରବୀ ପଣରେ ରଖି ଆପଣେ ରାଉତଟିଏ ହୋଇ ଶାସନ ଚଳାଉଥିଲେ। ଖଣ୍ଡିକାଶ ଥିଲା ଘର ମୁରବୀର ଅହଂକାରର ପ୍ରତୀକ। ଘରେ ମୁରବୀ ନଥିଲା ବେଳେ ପିଲାଛୁଆ ବହୁ ଭୁଆ ଶୁଣି ଟିକେ ବେପରୁଆ ହୋଇଯାଆନ୍ତି। ବାହାରୁ ଘରକୁ ପଶୁ ପଶୁ ମୁରବୀ ମହାଶୟ ଖଣ୍ଡିକାଶଟିଏ ମାରିଦିଅନ୍ତି, ବାସ୍ ସେତିକିରେ ସବୁ ସଂଯତ। ଅଲକ୍ଷ୍ୟରେ ଅଜାଣତରେ ମୁରବୀ ପ୍ରତି କାଳେ ସେମାନେ ଅସମ୍ମାନଟିଏ କରି ପକାଇବେ ବା ଲଜ୍ଜିତ ହେବେ, ସେଥିପାଇଁ ନିଜର ସ୍ଥିତିକୁ ଖଣ୍ଡିକାଶ ମାରି ସୂଚାଇ ଦିଅନ୍ତି ମୁରବୀ ପକ୍ଷ। ଶାଶୁ ଶ୍ୱଶୁର ମଉସା ପିଉସା ମାମୁଁ ସବୁ ମୁରବୀ ପକ୍ଷଙ୍କ ଏକା ବ୍ୟବହାର। ଯୌଥ ପରିବାରରେ ସାନ ବୋହୂମାନଙ୍କ ଗହଣରେ ଚଳପ୍ରଚଳ ହେବା ପାଇଁ ଦେଢ଼ସୁରଙ୍କର ଖଣ୍ଡିକାଶ ବିନା ଗତି ନଥାଏ। ଦେଢ଼ସୁରଙ୍କ ଖଣ୍ଡିକାଶକୁ ଚିହ୍ନି ରଖିଥାଏ ସାନ ବୋହୂ ଘରେ ଗୁଡ଼ ଦେବା ଦିନରୁ, ଅନ୍ୟଥା ଧର୍ମ ସଙ୍କଟରେ ପଡ଼ିଯିବାର ଭୟ। ଖଣ୍ଡିକାଶର ବ୍ୟବହାର କେବଳ ଘର ଭିତରେ ନୁହେଁ, ବାହାରେ ବି ଏହାର ବ୍ୟବହାର ବହୁତ। ଯେମିତି ସଭା ସମିତିରେ କେହି ଅନ୍ୟମନସ୍କ ହୋଇ ଏଣୁତେଣୁ କଥା ହେଉଥିଲେ ସଭାପତିଙ୍କ ଖଣ୍ଡିକାଶ ଶୁଣିବା କ୍ଷଣି ଚୁପ୍ ହୋଇଯାଆନ୍ତି। ଦୂରରୁ ମାରଣା ମାଷ୍ଟରଙ୍କ ଖଣ୍ଡିକାଶ ବିଦ୍ୟାର୍ଥୀଙ୍କ ବୁଦ୍ଧିକୁ କଞ୍ଚାପାଣି କରିପକାଏ। ପରୀକ୍ଷାରେ କପି ଚାଲିଥିଲା ବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷକଙ୍କ ଖଣ୍ଡିକାଶକୁ କାନ ଡେରି ରହନ୍ତି। ସ୍କ୍ୱାଡ୍ ପାର୍ଟି ଆସିବାର ସୂଚନା ପାଇ ପରୀକ୍ଷକ ଖଣ୍ଡିକାଶଟିଏ ମାରିଦିଅନ୍ତି, କ୍ଷଣକ ଭିତରେ କପି ସବୁ ଉଭାନ ହୋଇଯାଏ। ଅପରିଚିତ କେହି ବାଟ ଉଗାଳି ଠିଆ ହୋଇଥିଲେ ଟ୍ରାଫିକ୍ କ୍ଲିୟର କରିବା ପାଇଁ ଖଣ୍ଡିକାଶଟିଏ ଲୋଡ଼ା। ଏମିତିକି ଗାଁ ଗହଳିର ସାପ ଶାର୍ଦ୍ଦୁଳଠୁ ପ୍ରେତ ପିଶାଚ ଯାଏ ସମସ୍ତେ ଖଣ୍ଡିକାଶର ଭାଷା ବୁଝନ୍ତି। ଅନ୍ଧାରରେ ଗାଁ ବାଟରେ ଯିବାବେଳେ ଖଣ୍ଡିକାଶଟିଏ ମାରିଦେଲେ ସେମାନେ ବାଟ ଛାଡ଼ି ଅଲଗା ହୋଇଯାଆନ୍ତି। ଗୁପ୍ତରେ କାହାକୁ ଚିହ୍ନାଇବାର ଥିଲେ ଖଣ୍ଡିକାଶ ମାରି ତାକୁ ଚିହ୍ନଟ କରାଯାଏ। ବେପାରୀମାନେ ବି ଆପଣା ସଉଦାର ଦର ପଟାପଟ ପାଇଁ ଖଣ୍ଡିକାଶର ସଙ୍କେତ ବ୍ୟବହାର କରନ୍ତି। କେବେ ଭୋଜିରେ ନିଜର ଲୋକ କେହି ବଢ଼ାବଢ଼ି କରୁଥିଲେ, ତାଙ୍କ ଉଦ୍ଦେଶ୍ୟ କରି ଖଣ୍ଡିକାଶଟିଏ ମାରିଦେଲେ ଖାଇବା ତୃପ୍ତି ମିଳିବା ସହଜ ହୋଇଥାଏ। ବିଚାର କରି ଦେଖନ୍ତୁ ନା, ମଣିଷର ଚଳଣି ପାଇଁ ଖଣ୍ଡିକାଶ କେଡ଼େ ଦରକାରୀ ପଦାର୍ଥଟାଏ। ତେବେ ଖଣ୍ଡିକାଶର ଅସଲ ସ୍ୱାଦ ଯେଉଁଠି ତାହା ଏ ଯାଏଁ କୁହା ହୋଇନାହିଁ। ସେଇଟା ହେଲା ରସିକ ରସିକାଙ୍କ ଭାବ ଦିଆନିଆ କ୍ଷେତ୍ର। ବିଶେଷ କରି ଚୁରାପିରତିର ରୀତି ଅଲଗା, ଚୁରାପିରତିରେ ଖୋଲାଖୋଲି ଭାବ ଦିଆନିଆ ବିପତ୍ତିକାରକ। ଏଣୁ ଭାବ ଆଦାନ ପ୍ରଦାନଟା ଇସାରାରେ ଇସାରାରେ ଚାଲେ। ଏହି ଇସାରା କ୍ଷେତ୍ରରେ ଖଣ୍ଡିକାଶ ମୋହନବଂଶୀ ସଦୃଶ। ଏକ ପକ୍ଷର ଖଣ୍ଡିକାଶ କାନରେ ବାଜିଲା କ୍ଷଣି ଅପର ପକ୍ଷର ତନୁ ମନ ଶିହରିତ ହୋଇଉଠେ। ପଦ୍ମତୋଳା ଶୁଣିଲା ଭଳି ମନ ଉଚ୍ଚାଟ ହୁଏ। ଆହା, ଖଣ୍ଡିକାଶର ଉତ୍ତର ଖଣ୍ଡିକାଶରେ ମିଳିବାରେ ଯେଉଁ ବିମୋହନ ରହିଛି ତାହା ଅନୁଭବକୁ ହିଁ ଜଣା। ଖଣ୍ଡିକାଶର ଭାଷା ପ୍ରାୟ ସମସ୍ତେ ବୁଝିପାରନ୍ତି ନାହିଁ, ଠିକଣା ଲୋକ ହିଁ ବୁଝେ। କଥାରେ ଅଛି, ସମଝଦାରକୁ ଇସାରା କାଫି। ଖଣ୍ଡିକାଶ ବାଜେ ଦାଣ୍ଡରେ, ହେଲେ ଖୋଲିଯାଏ ବାଡ଼ି ଦ୍ୱାର। ଗୁରୁ ଗୁରୁଜନଙ୍କ ସମାବେଶ ଭିତରେ

0: ପିଆସି ମଣିଷର ଭାବ ବିନୋଦ ଚାଲେ ଖଣ୍ଡିକାଶରେ। ଜଣେ ଆର ଜଣକ ଖଣ୍ଡିକାଶକୁ କାନ ଡେରି ରହିଥାଏ, ଏମିତିକି ଖଣ୍ଡିକାଶଟିଏକୁ ଅପେକ୍ଷା ରଖି ରାତିରେ ନିଦ ଆସେ ନାହିଁ ଆଖିକୁ। କେହି କେହି ମିଛି ମିଛିକା ଶୋଇବାର ବାହାନା କରି ପଡ଼ି ରହନ୍ତି ଖଣ୍ଡିକାଶଟିଏ ଶୁଣିବା ଯାଏଁ। ଗୃହସ୍ଥୀ ମଣିଷକୁ ବି ବେଳେବେଳେ ରାତି ଅଧରେ ଖଣ୍ଡିକାଶଟିଏ ମାରିବାର ପ୍ରୟୋଜନ ହୁଏ। ଯାତ୍ରା ସିନେମାରେ ରୋମାଣ୍ଟିକ ଦୃଶ୍ୟ ଚାଲିଥିଲା ବେଳେ, ମେଳା ଗହଳିରେ ତଥା କଲେଜ କ୍ୟାମ୍ପସରେ ଖଣ୍ଡିକାଶର ବହୁଳ ବ୍ୟବହାର ଦେଖାଯାଏ। ଏବେ ତ ଖଣ୍ଡିକାଶର କାମ ଚଳଉଛି ମୋବାଇଲ ଫୋନର ମିସ୍ କଲ୍, ତେବେ ଖଣ୍ଡିକାଶର ମିଠା ମିସ୍ କଲ୍ରୁ ମିଳିବା ବା କାହୁଁ? ଖଣ୍ଡିକାଶର ଗୋଟେ ବିଲକ୍ଷଣ ଏହି ଯେ, ଚିହ୍ନା ହେଉ କି ଅଚିହ୍ନା ହେଉ, କାହାରି ଅସଂଯତ ଅଙ୍ଗସୌଷ୍ଠବ ଦେଖିବା କ୍ଷଣି ତାହା ଆପଣା ଛାଏଁ ବାହାରି ଆସେ, ଯାହା ପାଇଁ ଅନର୍ଥ ଉପୁଜେ, କଳିଗୁଳରୁ ମାରାମାରି ପର୍ଯ୍ୟନ୍ତ ଯାଏ। ଏଣୁ ଜରା ସମ୍ଭାଲକେ, ସ୍ଥାନ କାଳ ପାତ୍ରର ବିଚାର ରଖି ଖଣ୍ଡିକାଶର ପ୍ରୟୋଗ ବିଧେୟ। ଆଜ୍ଞା, ଗୋଟିଏ କଥା ସତ ଯେ, କୌଣସି କ୍ଷେତ୍ରରେ ପରିତୃପ୍ତି ଆସିବା କ୍ଷଣି ତାର ସଙ୍କେତ ସ୍ୱରୂପ ଦୁଇ ଚାରିଟି ଲମ୍ବା ଲମ୍ବା ଖଣ୍ଡିକାଶ ବାହାରି ପଡ଼େ। ଏହି ନ୍ୟାୟରେ ଆମ୍ଭ ପରିବେଶିତ ଉପାଖ୍ୟାନଟି ଯଦି ପରିତୃପ୍ତି ଦେଇଥାଏ, ତେବେ ଜମା କାର୍ପଣ୍ୟ ରଖିବେ ନାହିଁ, ଦୁଇ ଚାରିଟି ଖଣ୍ଡିକାଶ ମାରି କୃତାର୍ଥ କରିବା ହେବେ। ପରିଶେଷରେ ଏତିକି କୁହାଯିବ ଯେ, ସମୟ ତ ଅବାରିତ ନଈସୁଅ ପରି ବହି ଚାଲିଛି ଆଗକୁ ଆଗକୁ, ସମୟର ଗତି ସହିତ ଆପଣା ପରମ୍ପରା ଭିତରକୁ ପଶି ଆସୁଛି ନୂତନ ସାଂସ୍କୃତିକ ଧାରା ସବୁ, ସେହି ନୂତନ ଚଳଣୀ ଆମର ଆଦର ପାଇ ବସୁଛି, ତେବେ ସେଇଟି ଆମ ପାଇଁ ଗୋଟିଏ ବିଚାରବୋଧର ଆବଶ୍ୟକତା ରହିଛି। ଆମ ନିଜସ୍ୱ ସଂସ୍କୃତି ଅର୍ଥାତ୍ ଆମ ଓଡ଼ିଆ ସଂସ୍କୃତିକୁ ଯେଉଁ ସବୁ ଭାବ ବିଭାବ ହଜାର ହଜାର ବର୍ଷ ଧରି ସରସ ସୁନ୍ଦର କରିଆସିଛି, ସେସବୁକୁ ଭୁଲିଲେ ଚଳିବ ନାହିଁ। ସେହି ବୁନିଆଦୀ ଚଳଣୀ ସବୁକୁ ସାଇତି ରଖିବାର ଅଛି, ବୋଧହୁଏ ଏଇଥିପାଇଁ ଏଯାଏଁ ଖଣ୍ଡିକାଶ ରସିକ ଓଡ଼ିଆଙ୍କ କାନିରେ ବନ୍ଧା ହୋଇ ରହିଛି, ମନେହୁଏ ଏମିତି ରହିଥିବ କାଳକାଳକୁ ଆହୁରି ଆଗକୁ।
1: ଶୁଣିଲେ ଆଲୋଚନା ଖଣ୍ଡିକାଶ, ଆଲୋଚନା କଲେ ଶଙ୍କର ଜେନା। ଆକାଶବାଣୀ ବାରିପଦା ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ କଥାଚିତ୍ର ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଗୀତଟିଏ। କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର।

ଶିଳ୍ପୀ ସୁଭାଷ ଚନ୍ଦ୍ର ପାତ୍ର ଓ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ମୁସ୍କାନର କେତୋଟି ଗୀତ।

0: Come up to her.
1: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ସୂଚନା ଶୁଣିବେ ସକାଳ 7:00। ସକାଳ 7:25ରେ ରହିଛି ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଦିନ 12:00 ଓଡ଼ିଶୀ କୀର୍ତ୍ତନ। ରାତି 8:00 ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 8:30ରେ ରହିଛି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ। ଆଜିର ଅଧିବେଶନ ଏଇଠି ଶେଷ କରୁଛୁ। ଆଗାମୀକାଲି ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ।

0: Come up to her.
1: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ସୂଚନା ଶୁଣିବେ ସକାଳ 7:00। ସକାଳ 7:25ରେ ରହିଛି ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଦିନ 12:00 ଓଡ଼ିଶୀ କୀର୍ତ୍ତନ। ରାତି 8:00 ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 8:30ରେ ରହିଛି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ। ଆଜିର ଅଧିବେଶନ ଏଇଠି ଶେଷ କରୁଛୁ। ଆଗାମୀକାଲି ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ 5:55ରେ। ଶୁଭରାତ୍ରୀ ସହ ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ୍।